ଆକାଶବାଣୀ ସମ୍ବଲପୁର ସମୟ ସକାଳ 5:56 ଆଜିର ରବିବାର 1948 ଶକାବ୍ଦ ଭାଦ୍ରବ 28 ଦିନ 2026 ଖ୍ରୀଷ୍ଟାବ୍ଦ ସେପ୍ଟେମ୍ବର ମାସର 20 ତାରିଖ ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 317.5 meter ତଥା 945 kHz ଯୋଗେ, ଏଫ୍ଏମ୍ ମହାନଦୀରେ 101 MHz। ଏତଦ୍ବ୍ୟତୀତ ଆପଣମାନେ ଆମର କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ମଧ୍ୟ ଶୁଣିପାରିବେ। ମାଙ୍ଗଳିକ

ବନ୍ଦନା କାର୍ଯ୍ୟକ୍ରମର ପରବର୍ତ୍ତୀ କଣ୍ଠଶିଳ୍ପୀ ସୁପ୍ରଭା କୁମାରୀ ପାଢ଼ୀ, ଗୀତ ରଚନା ମୁକୁନ୍ଦ ଲତା ମହାନ୍ତି।

କାର୍ଯ୍ୟକ୍ରମ ଶେଷରେ ବିଥିକା ଚାଟର୍ଜୀଙ୍କ କଣ୍ଠରେ ଏହି ସମ୍ବଲପୁରୀ ଭକ୍ତି ଗୀତଟି ଶୁଣନ୍ତୁ। ଗୀତ ରଚନା ଉଦୟନାଥ ଦର୍ଜୀ।

0: ଏଥିସହିତ ଶେଷ କରୁଛୁ ଆଜିର ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜିର କଣ୍ଠଶିଳ୍ପୀମାନେ ଥିଲେ ସୂର୍ଯ୍ୟକର ଦାସ କାନୁନଗୁ, ଦେବକୀ ପୋଥାଳ, ସୁଶାନ୍ତ କୁମାର ନାଥ, ସୁପ୍ରଭା କୁମାରୀ ପାଢ଼ୀ ଏବଂ ବିଥିକା ଚାଟାର୍ଜୀ। ଗୀତଗୁଡ଼ିକୁ ରଚନା କରିଥିଲେ ରତ୍ନାକର ଦଳାଇ, ମହେନ୍ଦ୍ର ପ୍ରଧାନ, ବିନୋଦିନୀ ଦେବୀ, ମୁକୁନ୍ଦଲତା ମହାନ୍ତି ଏବଂ ଉଦୟନାଥ ଦର୍ଜୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 317.5 meter ତଥା 945 kHz ଯୋଗେ, ଏଫ୍ଏମ୍ ମହାନଦୀରେ 101 MHz। ଏତତ୍ ବ୍ୟତୀତ ଆପଣମାନେ ଆମର କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ମଧ୍ୟ ଶୁଣିପାରିବେ। ପ୍ରସାର କରୁଛୁ ଆଜିର ଭାବନା। ଉପସ୍ଥାପନା ସାଇ ଗାୟତ୍ରୀ ମୁନା।
1: ଅନ୍ତକୁ ଭୟ କରିଥାଉ, ସମ୍ପର୍କର ଅନ୍ତ, ଏକ ସ୍ୱପ୍ନର ଅନ୍ତ, ଜୀବନର କୌଣସି ଅଧ୍ୟାୟର ଅନ୍ତ। ଆମକୁ ଲାଗେ ଯଦି କିଛି ଶେଷ ହୋଇଗଲା ତା ସହ ସବୁକିଛି ଶେଷ ହୋଇଗଲା। ମାତ୍ର ମାନବ ଜୀବନରେ ଅନ୍ତ ଭଳି ପ୍ରତୀତ ହେଉଥିବା ପ୍ରତ୍ୟେକ ସମାପ୍ତି ଏକ ନୂତନ ସମ୍ଭାବନା, ଏକ ନୂତନ ପ୍ରାରମ୍ଭର ଜନନୀ। ଦୂର ଦିଗ୍ବଳୟରେ ଯେତେବେଳେ ସୂର୍ଯ୍ୟ ବିତିଯାଇଥିବା ଦିବସଟିକୁ ବିଦାୟ ଦେଇ ତିମିର ନିଶାରୁ ଜ୍ୟୋତ୍ସ୍ନାକୁ ଆପଣାଇ ନିଅନ୍ତି, ସେତେବେଳେ ହିଁ ପ୍ରାରମ୍ଭ ହୁଏ ଆଗାମୀ ପ୍ରଭାତର ପ୍ରସ୍ତୁତି ପର୍ବ। ପତ୍ରଝଡ଼ା ସମୟରେ ବୃକ୍ଷର ଶାଖା ପ୍ରଶାଖାରୁ ବିଚ୍ୟୁତ ହେଉଥିବା ଶୁଖିଲା ପତ୍ର ହିଁ ନବପଲ୍ଲବର ସମ୍ଭାରକୁ ସ୍ଥାନ ଦେଇଥାଏ। ଠିକ୍ ସେହିଭଳି ଜୀବନଯାତ୍ରାରେ ଏଭଳି ଅନେକ ମୁହୂର୍ତ୍ତ ଆସିଥାଏ ଯାହାକୁ ଆମେ ରାସ୍ତାର ଶେଷ ବୋଲି ଭାବିଥାଉ, କିନ୍ତୁ ପ୍ରକୃତରେ ତାହା ଏକ ନୂତନ ମୋଡ଼ ସାଜିଥାଏ। ଭାବି ଦେଖନ୍ତୁ ତ, ଯେତେବେଳେ ଗୋଟିଏ କ୍ଷୁଦ୍ର ମଞ୍ଜିକୁ ମାଟିର ଗଭୀରତା ମଧ୍ୟରେ ପୋତି ଦିଆଯାଏ, ମଞ୍ଜି ଜୀବନରେ ସବୁକିଛି ଶେଷ ହୋଇଗଲା ଭଳି ଲାଗୁଥିବ। ଚତୁର୍ଦ୍ଦିଗ ଅନ୍ଧକାରରେ ଆଚ୍ଛନ୍ନ ନିଜ କ୍ଷୁଦ୍ର ଶରୀର ଉପରେ ମାଟିର ଏକ ବିରାଟ ଭାର, ପବନ ଓ ଆଲୋକର ସ୍ପର୍ଶଠାରୁ ସମ୍ପୂର୍ଣ୍ଣ ବଞ୍ଚିତ। କିନ୍ତୁ ମାଟିର ସେହି ଅତଳ ଗଭୀରତା ମଧ୍ୟରେ ମଞ୍ଜିର ଜୀବନଯାତ୍ରାର ଏକ ନୂତନ ଅୟମାରମ୍ଭ ହୋଇଥାଏ। ମଞ୍ଜିଟିକୁ ମହାତୃମରେ ପରିଣତ ହେବା ପାଇଁ ପ୍ରଥମେ ନିଜର କ୍ଷୁଦ୍ରତାର ଆବେଷ୍ଟନୀକୁ ପରିତ୍ୟାଗ କରିବାକୁ ପଡ଼ିଥାଏ। ବନ୍ଧୁଗଣ, ଆମ ଜୀବନରେ ମଧ୍ୟ ଏପରି ଅନେକ ସମୟ ଆସେ ଯେତେବେଳେ ଆମକୁ ଲାଗେ ସବୁକିଛି ଅନ୍ଧକାରରେ ଆବୃତ ହୋଇଯାଇଛି, ପଥ ଦେଖାଯାଏ ନାହିଁ, ପ୍ରୟାସର ଫଳ ମିଳେ ନାହିଁ, ଅପେକ୍ଷା ଲମ୍ବା ହୋଇଥାଏ, ଆଉ ମନରେ ପ୍ରଶ୍ନ ଉଠେ, ଏତେ ସଂଘର୍ଷ କାହିଁକି? ହୁଏତ ସେତେବେଳେ ଆମେ ଗୋଟିଏ କଥା ଭୁଲିଯାଉ, ପ୍ରକୃତି କେବେ ବି ମଞ୍ଜିକୁ ବୃକ୍ଷ ହେବା ପୂର୍ବରୁ ପୁଷ୍ପର ଉପହାର ଦିଏ ନାହିଁ। ପ୍ରଥମେ ଆସେ ନିରବତା, ତାପରେ ଆସେ ଅନ୍ଧକାର, ତାପରେ ହୁଏ ଅଙ୍କୁରୋଦ୍ଗମ, ଏବଂ ଶେଷରେ ସୁବାସିତ ଫୁଲର ମନୋହର ସମ୍ଭାର। ଆମେ ଜୀବନର ପୁଷ୍ପର ସମ୍ଭାର କାମନା କରୁ, କିନ୍ତୁ ତା ପଛରେ ଥିବା ମଞ୍ଜିର ଜୀବନଯାତ୍ରାକୁ କେବେ ଦେଖିପାରୁନାହୁଁ। ବନ୍ଧୁଗଣ, ଏହି ଭାବନାଟି ଆମ ଜୀବନ ପାଇଁ ମଧ୍ୟ ଅତ୍ୟନ୍ତ ଉପାଦେୟ। ଯଦି ଜୀବନ ଆମକୁ କୌଣସି କଠିନ ପଥରେ ଚାଲିବାକୁ ଦେଉଛି, ଯଦି ପରିସ୍ଥିତି ଆମକୁ ଧୈର୍ଯ୍ୟର ପରୀକ୍ଷା ଦେଉଛି, ଯଦି ସମୟ ଆମକୁ ଅପେକ୍ଷା କରିବାକୁ ଶିଖାଉଛି, ତେବେ ହୁଏତ ଏହାର ଅର୍ଥ ଏତିକି ନୁହେଁ ଯେ ଆମେ ପଛରେ ପଡ଼ିଯାଇଛୁ। ହୁଏତ ଏହାର ଅର୍ଥ ହେଉଛି ଆମ ଭିତରେ ଏପରି କିଛି ସମ୍ଭାବନା

0: ଅଛି ଯାହାକୁ ପ୍ରକାଶିତ ହେବା ପାଇଁ ସମୟ ଏବଂ ସଂଘର୍ଷର ଆବଶ୍ୟକତା ଅଛି। ତେଣୁ ଜୀବନ ଆକାଶରେ ଯେତେବେଳେ ଅନ୍ଧକାରର ବାଦଲ ମାଡ଼ି ଆସିବ, ଆମେ ହୃଦୟରେ ଧୈର୍ଯ୍ୟ ଓ ବିଶ୍ୱାସ ଧାରଣ କରି ସମ୍ଭାବନାର ଇନ୍ଦ୍ରଧନୁକୁ ଆଚ୍ଛାଦିତ ହେବା ଯାଏଁ ଅପେକ୍ଷା କରିବା। ଯେତେବେଳେ ଚାପ ଆସିବ, ତାହାକୁ ଦଣ୍ଡ ବୋଲି ଭାବିବାନି। ଯେତେବେଳେ ଅପେକ୍ଷା ଲମ୍ବା ହେବ, ତାହାକୁ ବିଫଳତା ବୋଲି ଭାବିବାନି। କାରଣ ପ୍ରକୃତିର ପ୍ରତ୍ୟେକ ମହାନ ସୃଷ୍ଟି ଅନ୍ଧକାରରେ ହିଁ ପ୍ରାରମ୍ଭ ହୁଏ ଏବଂ ବୋଧ ହୁଏ ଆମ ଜୀବନର ସବୁଠାରୁ ସୁନ୍ଦର ଅଧ୍ୟାୟ ମଧ୍ୟ ସେହି ସମୟରେ ଲେଖାଯାଉଥାଏ ଯେତେବେଳେ ଆମକୁ ଲାଗେ ସବୁକିଛି ଶେଷ ହୋଇଯାଇଛି।
1: ଶୁଣିଲେ ଆଜିର ଭାବନା, ଉପସ୍ଥାପନା ସାଇ ଗାୟତ୍ରୀ ମୁନା, ଆକାଶବାଣୀ ସମ୍ବଲପୁର। ଏଥର ଅତିବଡ଼ି ଜଗନ୍ନାଥ ଦାସ କୃତ ଶ୍ରୀମଦ୍ ଭାଗବତ, ଆଜି ଏହାର 510ତମ ଭାଗ ଶୁଣନ୍ତୁ।

ଶ୍ରୀକୃଷ୍ଣ କହିଛନ୍ତି, କେବଳ ଆତ୍ମାଠାରେ କର୍ତ୍ତାଭୋକ୍ତା ଜ୍ଞାନ ରଖିବା, ରାଜସିକ ଜ୍ଞାନ ଓ ଆତ୍ମାକୁ ନିଜ ଶରୀର ବୋଲି ବୁଝିବା ତାମସିକ ଜ୍ଞାନ। ଯେଉଁ ଜ୍ଞାନ ଉପସ୍ଥିତ ହେଲେ ସମସ୍ତ ବିଶ୍ୱ ବ୍ରହ୍ମାଣ୍ଡ ଭଗବତାତ୍ମକ ବୋଲି ପ୍ରତୀତ ହୁଏ, ସେହି ଭଗବତ ଅନୁଭୂତିମୂଳକ ଜ୍ଞାନ ହେଉଛି ନିର୍ଗୁଣ। ଏହାପରେ ଶ୍ରୀକୃଷ୍ଣ ଚନ୍ଦ୍ରବଂଶୀୟ ନୃପତି ପୁରୁରବାଙ୍କ ବୈରାଗ୍ୟ ପ୍ରାପ୍ତି ବିଷୟ ବର୍ଣ୍ଣନା କରିଛନ୍ତି। ପୁରୁରବା ଉର୍ବଶୀଙ୍କ ମୁହଁରେ ପଡ଼ିଥିଲେ। ଚୈତନ୍ୟ ଉଦୟ ଯୋଗୁଁ ବିଷୟ ଭୋଗ ପ୍ରତି ବିରକ୍ତ ହୋଇ ଆତ୍ମଧିକାର କରିଛନ୍ତି।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ସେମିକନ୍ ଇଣ୍ଡିଆ 2026 ସମ୍ମିଳନୀରେ ଓଡ଼ିଶା ପାଇଁ 23,600 କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ସମ୍ମିଳନୀରେ ଯୋଗଦେଇ ଫେରିବା ପରେ ଭୁବନେଶ୍ୱରଠାରେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ମାଝୀ କହିଛନ୍ତି, ରାଜ୍ୟର ସେମିକଣ୍ଡକ୍ଟର ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରକୁ ଉଲ୍ଲେଖନୀୟ ସହଯୋଗ ପ୍ରସ୍ତାବମାନ ଆସିଛି। ରାଜ୍ୟରେ ଏକ ସ୍ୱତନ୍ତ୍ର ସେମିକଣ୍ଡକ୍ଟର ଉତ୍ପାଦନ ହବ୍ ପ୍ରତିଷ୍ଠା କରିବା ଲକ୍ଷ୍ୟରେ କଟକ ନରାଜଠାରେ 870 ଏକର ପରିମିତ ଅଞ୍ଚଳରେ ଓଡ଼ିଶା ସିଲିକନ୍ ଭ୍ୟାଲି ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ହୋଇଥିବା ଶ୍ରୀ ମାଝୀ ସୂଚନା ଦେଇଛନ୍ତି।
1: ଏକ ବିଶ୍ୱସ୍ତରୀୟ ଓଡ଼ିଶା ସିଲିକନ୍ ଭ୍ୟାଲି ପ୍ରତିଷ୍ଠା କରିବା ପାଇଁ ଆମ ସରକାର ମଧ୍ୟ ନିଷ୍ପତ୍ତି ନେଇଛନ୍ତି। 23,600 କୋଟି ଟଙ୍କାର ନିବେଶ ପ୍ରସ୍ତାବ ଓଡ଼ିଶା ପାଇଛି, ଯାହାଦ୍ୱାରା ରାଜ୍ୟର 6,000ରୁ ଉର୍ଦ୍ଧ୍ୱ ନୂତନ ପ୍ରତ୍ୟକ୍ଷ ନିଯୁକ୍ତିର ମଧ୍ୟ ସୁଯୋଗ ସୃଷ୍ଟି ହୋଇଛି। ଆଉ ଏହା ସହିତ ସିଲିକନ୍ କାର୍ବାଇଡ୍ ସବଷ୍ଟ୍ରେଟ୍ ୱେଲ୍ଫେୟାର ପ୍ରସ୍ତୁତି ପାଇଁ ମଧ୍ୟ କ୍ୱାଡ୍ କ୍ୱାଣ୍ଟମ୍ ସଂସ୍ଥା ସହିତ ଏଲ୍ଓଆଇ ଲେଟର ଅଫ୍ ଇଣ୍ଟେଣ୍ଟ ଏଥିରେ ସ୍ୱାକ୍ଷରିତ ମଧ୍ୟ ନୂଆଦିଲ୍ଲୀର ଯଶୋଭୂମିରେ ତାଙ୍କ ସହିତ ଏଲ୍ଓଆଇ ହୋଇଛି।
0: ନୂଆଦିଲ୍ଲୀରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସର୍ବଭାରତୀୟ ଅର୍ଥମନ୍ତ୍ରୀ ସମ୍ମିଳନୀରେ ମଧ୍ୟ ଶ୍ରୀ ମାଝୀ ଯୋଗ ଦେଇଥିଲେ। ମଧ୍ୟପ୍ରଦେଶରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା 7 ଜଣଙ୍କର ମରଶରୀର ଆଜି ଭୁବନେଶ୍ୱର ଅଣାଯାଉଛି। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ନିକଟ ସମ୍ପର୍କୀୟଙ୍କ ଲାଗି ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିରେ 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ମୁଖ୍ୟମନ୍ତ୍ରୀ 5 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ନିମନ୍ତେ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ଭୁବନେଶ୍ୱରର ଗୋଟିଏ ପରିବାରର 7 ଜଣ ସଦସ୍ୟ ମଧ୍ୟପ୍ରଦେଶର ଉଜ୍ଜୟିନୀରୁ ନଲଖେଡ଼ା ମା' ବଗଳାମୁଖୀ ଠାକୁରାଣୀଙ୍କ ଦର୍ଶନ ପାଇଁ ଯାଇଥିଲେ। ଗତକାଲି ଗାଡ଼ିଟି ରାସ୍ତା ପାରି ହେବା ବେଳେ ପ୍ରବଳ ବର୍ଷା ଯୋଗୁଁ ଭାସିଯିବାରୁ ଚାଳକଙ୍କୁ ମିଶାଇ ସମସ୍ତ 8 ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ବିଭିନ୍ନ ଜିଲ୍ଲା ତଥା କ୍ଷେତ୍ରସ୍ତରରୁ ଆସୁଥିବା ପ୍ରସ୍ତାବଗୁଡ଼ିକର ସମୟଭିତ୍ତିକ ସମୀକ୍ଷା ତଥା ଯାଞ୍ଚ ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି, ପ୍ରତ୍ୟେକ ପ୍ରସ୍ତାବର ପୃଷ୍ଠଭୂମି, ଆଇନଗତ ସମୀକ୍ଷା, ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ମତାମତ ଏବଂ ସୁପାରିଶକୁ ସମୟଭିତ୍ତିକ ଅନୁଧ୍ୟାନ ମାଧ୍ୟମରେ ଉଲ୍ଲେଖ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରିହାତିଯୁକ୍ତ ରନ୍ଧନ ଗ୍ୟାସ୍ର ବୁକିଂ ପାଇଁ ଆଧାର ସଂଯୁକ୍ତ ବାୟୋମେଟ୍ରିକ୍ ପ୍ରମାଣୀକରଣକୁ ବାଧ୍ୟତାମୂଳକ କରାଯାଇଛି। ଆସନ୍ତା ମାସ 1ରୁ ଏହା କାର୍ଯ୍ୟକାରୀ ହେବ। କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ, ରିହାତିଯୁକ୍ତ ଏଲ୍ପିଜି ସିଲିଣ୍ଡର ଯୋଗାଣକୁ ସୁବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଘରୋଇ ରନ୍ଧନ ଗ୍ୟାସ୍ ସିଲିଣ୍ଡରର ଅପବ୍ୟବହାରକୁ ଏହାଦ୍ୱାରା ରୋକାଯାଇପାରିବ। ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ୍ ସ୍ଥାପନ ନେଇ ଏକ ପ୍ରସ୍ତୁତି ବୈଠକ ଗତକାଲି ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜମି ଅଧିଗ୍ରହଣ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଛି। 6ଟି ସ୍ଥାନରେ ଜମି ଚିହ୍ନଟ ପାଇଁ ମତ ବିନିମୟ ହୋଇଥିବା ଜଣାପଡ଼ିଛି। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ତୋହରା ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଘାଟ ଗାଁରେ ଝାଡ଼ାବାନ୍ତି ରୋଗର ପ୍ରାଦୁର୍ଭାବ ଦେଖାଦେଇଛି। ଆମ ସମ୍ବାଦଦାତା ଦେଇଥିବା ସୂଚନା ଅନୁଯାୟୀ, ଜଣେ ଶିଶୁର ମୃତ୍ୟୁ ସହ 14 ଜଣ ଆକ୍ରାନ୍ତ ହୋଇଛନ୍ତି। କୋରାପୁଟ ମେଡିକାଲ କଲେଜର 4ଜଣିଆ ଡାକ୍ତରୀ ଦଳ ଗାଁରେ ପହଞ୍ଚି ଆକ୍ରାନ୍ତଙ୍କ ରକ୍ତ ଏବଂ ପାନୀୟ ଜଳ ନମୁନା ସଂଗ୍ରହ କରିଛନ୍ତି। ସ୍ୱାସ୍ଥ୍ୟକର୍ମୀ ଘରକୁ ଘର ବୁଲି ପରିସ୍ଥିତି ଅନୁଧ୍ୟାନ କରିବା ସହ ରୋଗ ପ୍ରତିହତ ନେଇ ଲୋକଙ୍କୁ ସଚେତନ କରାଉଛନ୍ତି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସ୍ଥାପନା ଦିବସ ପାଳନ ଅବସରରେ ରାୟଗଡ଼ା ଜିଲ୍ଲାସ୍ତରୀୟ ସ୍ପାର୍କସ 2026 କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ବିଭିନ୍ନ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇ ସୃଜନଶୀଳତା, ପ୍ରତିଭା ଏବଂ କଳାତ୍ମକ ଦକ୍ଷତା ପ୍ରଦର୍ଶନ କରିଛନ୍ତି। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଚନ୍ଦ୍ରଶେଖର ରତ୍ନାକର ସହଯୋଗ ସରକାରୀ ବିଦ୍ୟାଳୟ

0: ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ପଞ୍ଚାୟତରୁ ଆସିଥିବା ପ୍ରାୟ 300 ଦିବ୍ୟାଙ୍ଗଙ୍କୁ ଚିହ୍ନଟ କରାଯାଇ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ନୟାଗଡ଼ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଗତକାଲି 2047 ବିକଶିତ ଭାରତ ଆଧାରିତ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଭବିଷ୍ୟତ ଦେଶ ଗଠନରେ ଯୁବବର୍ଗଙ୍କ ଭୂମିକା, ଦାୟିତ୍ୱ, ଅବଦାନ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଉତ୍ତର ଆଣ୍ଡାମାନ ସାଗର ଏବଂ ତତ୍ସଲଗ୍ନ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଗତ ସନ୍ଧ୍ୟାରେ ଲଘୁଚାପରେ ପରିଣତ ହୋଇଛି। ଏହା ପଶ୍ଚିମ ଏବଂ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆହୁରି ଘନୀଭୂତ ହେବା ସହ ଆସନ୍ତାକାଲି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ମଙ୍ଗଳବାର ସୁଦ୍ଧା ଏହା ଆହୁରି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇପାରେ। ଏହାର ପ୍ରଭାବରେ ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ଅତିପ୍ରବଳ ବର୍ଷା ହେବା ନେଇ 8 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ସ୍ୱାସ୍ଥ୍ୟ ସୂଚନାରେ ଆଜି ଶୁଣନ୍ତୁ, ଜନ୍ମରୁ 2 ବର୍ଷ ପର୍ଯ୍ୟନ୍ତ ଶିଶୁର ଉତ୍ତମ ପୋଷଣ, ଏ ସମ୍ପର୍କରେ କହୁଛନ୍ତି ଡାକ୍ତର ସୁଶାନ୍ତ କୁମାର ବେହେରା।
2: ଶିଶୁର ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ପାଇଁ ଜୀବନର ପ୍ରଥମ 5 ବର୍ଷ ଉପଯୁକ୍ତ ପୋଷଣର ନିହାତି ଜରୁରୀ। ଶିଶୁ ଜନ୍ମ ହେବା ମାତ୍ରେ 1 ଘଣ୍ଟା ମଧ୍ୟରେ ସ୍ତନ୍ୟପାନ ଆରମ୍ଭ କରିବା ଉଚିତ ଏବଂ ଯେଉଁମାନେ ସିଜେରିଆନ୍ ସେକ୍ସନ୍ ହୋଇଛନ୍ତି ସେମାନଙ୍କ କ୍ଷେତ୍ରରେ ତାହା ଆମେ 4 ଘଣ୍ଟା ମଧ୍ୟରେ ଆରମ୍ଭ କରିବା ଉଚିତ। ପ୍ରତି 3 ଘଣ୍ଟାରେ ଥରେ ଆପଣ ଛୁଆକୁ ସ୍ତନ୍ୟପାନ କରିବା ଉଚିତ। ରାତିରେ ବି ଆପଣଙ୍କୁ କଷ୍ଟ ହେଲେ ବି ମାଆମାନେ ତାହା ଆପଣ ପ୍ରତି 3 ଘଣ୍ଟାରେ ଦେବା କଥା। ପ୍ରଥମ 3 ମାସ ଗଲା ପରେ ଆପଣ ସେ ଯେଉଁ ରାତିରେ ଯେଉଁ କ୍ଷୀରଟା ଦିଆଯାଏ ସେଇଟାକୁ ଆପଣ ଟିକେ ଲେଟ୍ରେ ଦେଇପାରିବେ, ଆଉ ଟିକେ ଆପଣ ସକାଳୁ ଟିକେ ଏର୍ଲି ମର୍ଣ୍ଣିଂ ଦେଇପାରିବେ, କିନ୍ତୁ ପ୍ରଥମ 3 ମାସ ଆପଣଙ୍କୁ ପ୍ରତି 3-3 ଘଣ୍ଟାରେ କ୍ଷୀର ଦେବାକୁ ପଡ଼ିବ। ତାପରେ ଯେତେବେଳେ ଆପଣଙ୍କର 6 ମାସ ପର୍ଯ୍ୟନ୍ତ ଛୁଆକୁ କେବଳ ଆପଣ ମା କ୍ଷୀର ହିଁ ଆପଣ ଖୁଆଇବେ। ବାହାରର ପାଣି, ଯେପରିକି ଆମର ଗରମ ଦିନରେ ବି ବାହାରର ପାଣି ଦରକାର ନାହିଁ। ମାଆର ସ୍ତନର କ୍ଷୀରରେ ସେସବୁ ଜଳୀୟ ଅଂଶ ଯାହା ଶିଶୁକୁ ଦରକାର ତାହା ଅଛି। ତ ଆପଣ ପ୍ରଥମ 6 ମାସ ପର୍ଯ୍ୟନ୍ତ କେବଳ ସ୍ତନ୍ୟପାନ କରେଇବେ। ତାପରେ 6 ମାସ ପରେ ଆପଣ ଘରର ଅନ୍ୟାନ୍ୟ ଖାଦ୍ୟ ଆପଣ ଦେଇପାରିବେ, କିନ୍ତୁ ତା ଅର୍ଥ ନୁହେଁ ଯେ ଆପଣ ସ୍ତନ୍ୟପାନଟି ବନ୍ଦ କରିବେ। ସ୍ତନ୍ୟପାନ ଆପଣ ଅନ୍ତତଃ 2 ବର୍ଷ ପର୍ଯ୍ୟନ୍ତ ଚାଲୁ ରଖିବେ। ଆଉ ଯେଉଁମାନେ କର୍ମଜୀବୀ ମହିଳାମାନେ, ତ ସେମାନେ ଘରର ଅନ୍ୟାନ୍ୟ ଖାଦ୍ୟ 6 ମାସ ବଦଳା 4 ମାସରୁ ଆପଣ ଆରମ୍ଭ କରିପାରିବେ। ଘରର ଅନ୍ୟ ଖାଦ୍ୟ ପ୍ରଥମେ ପୁରା ପାଣିରୁ ଧୀରେ ଧୀରେ ଅଧିକା ବହଳ କରି ଅଭ୍ୟାସ କରିବେ, ଯେପରିକି ଶିଶୁ ବର୍ଷ ହେଲା ବେଳକୁ ସେ ଘରର ପ୍ରସ୍ତୁତ ସମସ୍ତ ପ୍ରକାର ଖାଦ୍ୟ ଖାଇପାରିବ। ନୂଆ ଖାଦ୍ୟର ପ୍ରକାର ଓ ସ୍ୱାଦ ପ୍ରତି 10-14 ଦିନ ମଧ୍ୟରେ ପରିବର୍ତ୍ତନ କରିବେ, ଯେପରିକି ଶିଶୁର ଖାଦ୍ୟ ଖାଇବାର ଆଗ୍ରହ ରହିବ। ଶିଶୁକୁ ଖୁଆଇବା ବେଳେ ତାଙ୍କ ସହ ହସି ଖେଳି ଆପଣ ଖୁଆଇବେ ଏବଂ ଖୁଆଇଲା ବେଳେ ମୋବାଇଲ ଓ ଟିଭିରୁ ଶିଶୁକୁ ଆପଣ ଦୂର ରଖିବେ ଏବଂ ମାଆମାନେ ନିଜର ଓ ନିଜର ଶିଶୁର ପରିସର ପରିଷ୍କାର ପରିଚ୍ଛନ୍ନତା ଅବଲମ୍ବନ କରିବେ। ଆଉ ଖାଦ୍ୟ ଯେମିତି ସେମାନଙ୍କୁ ତଟକା ଖାଦ୍ୟ ଦିଆହେବ ତା ଉପରେ ଟିକେ ଦୃଷ୍ଟି ଦେବେ। ଆଉ ଖାଦ୍ୟ ବି ଆପଣ ଯେଉଁଠି ଆପଣ ଷ୍ଟୋରେଜ୍ କରିକି ରଖନ୍ତି ସେଇଟା ଯେମିତି ଆପଣ ଏୟାର ଟାଇଟ୍ କଣ୍ଟେନର୍ରେ ପୁରା ଭଲକି ବନ୍ଦ କରିକି ଡବାରେ ରଖିବେ ସେ ପ୍ରକାର ଆପଣ କରିପାରିବେ। ପ୍ରଥମ ବର୍ଷର ଶିଶୁଟି ମାଆମାନଙ୍କର ଖାଦ୍ୟର ଅଧା ପରିମାଣ ଖାଇପାରିବ ଏବଂ ପ୍ରାୟ 5 ବର୍ଷ ହେଲା ବେଳକୁ ବାପାଙ୍କ ଖାଦ୍ୟର ଅଧା ପରିମାଣ ଖାଦ୍ୟ ଖାଇପାରିବେ। ଦିନକୁ ଅନ୍ତତଃ 5 ଥର ଆପଣ ଖୁଆଇବା ଦରକାର। ସେ 5 ଥରରୁ ପ୍ରଥମ ଭାବନ୍ତୁ 3 ଥର ଆପଣ ପ୍ରିନ୍ସିପାଲ୍ ମିଲ୍, ମାନେ ଯେଉଁଥିରେ ଆପଣ ଭାତ, ଖିଚିଡ଼ି ଏସବୁ ଦେଇପାରିବେ, ଆଉ 2 ଥର ଆପଣ ସ୍ନାକ୍ ଆଇଟମ୍, ସ୍ନାକ୍ ଆଇଟମ୍ରେ ଆପଣଙ୍କର ଫ୍ରୁଟ୍ସ ହେଲା ବା ଆପଣଙ୍କର ଫଳରସ ହେଲା ବା ଆପଣଙ୍କର ଛତୁଆ ହେଲା, ଏସବୁ ଜିନିଷ ଆପଣ ଦେଇପାରିବେ। ଆଉ ପ୍ରଥମ ବର୍ଷ ପର୍ଯ୍ୟନ୍ତ ଶିଶୁକୁ ଭିଟାମିନ୍ D3 ଦେବା ଦରକାର, ଯାହାକି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ବିନା ମୂଲ୍ୟରେ ମିଳେ। ସ୍ୱାସ୍ଥ୍ୟକେନ୍ଦ୍ର ବା ଅଙ୍ଗନବାଡ଼ିରେ ଯେଉଁ ଭିଟାମିନ୍ A ବା କୃମିନାଶକ ଔଷଧ ଯେଉଁ ମିଳେ ତାହା ବି ଆପଣ ନିୟମିତ ବ୍ୟବଧାନରେ ଦେବେ ଏବଂ ତତ୍ସହିତ ମମତା କାର୍ଡ଼ ଅନୁସାରେ ଉପଯୁକ୍ତ

0: ସମୟରେ ସମସ୍ତ ଟିକା ପ୍ରଦାନ କରିବେ। ଆପଣ କୌଣସି ବାହାର ଜିନିଷ ଦେବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବେ। ଏହିସବୁ ନିୟମ ଯଦି ଆପଣ ଶିଶୁର ଖାଦ୍ୟ ଦେଲାବେଳେ ଯଦି ଆପଣ ପାଳନ କରିବେ, ତାହେଲେ ଆପଣଙ୍କ ଶିଶୁର ସ୍ୱାସ୍ଥ୍ୟ ବହୁତ ଉତ୍ତମ ରହିବ। ଧନ୍ୟବାଦ।
1: ସ୍ୱାସ୍ଥ୍ୟ ସୂଚନାରେ ଆଜି ଶୁଣୁଥିଲେ ଜନ୍ମରୁ 2 ବର୍ଷ ପର୍ଯ୍ୟନ୍ତ ଶିଶୁର ଉତ୍ତମ ପୋଷଣ, ଏ ସମ୍ପର୍କରେ କହିଲେ ଡାକ୍ତର ସୁଶାନ୍ତ କୁମାର ବେହେରା। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସେମିକଣ୍ଡକ୍ଟର ଉଦ୍ୟୋଗଗୁଡ଼ିକୁ ସାଇବର ଆକ୍ରମଣର ମୁକାବିଲା ନେଇ ପ୍ରସ୍ତୁତ ରହିବାକୁ ଆହ୍ୱାନ ଦେଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ। ରିହାତିଯୁକ୍ତ ରନ୍ଧନ ଗ୍ୟାସ୍ ବୁକିଂ ନିମନ୍ତେ ଆସନ୍ତା ମାସ 1 ବାଧ୍ୟତାମୂଳକ ହେବ ଆଧାର ସଂଯୁକ୍ତ ବାୟୋମେଟ୍ରିକ୍ ପ୍ରମାଣୀକରଣ। ନିଶାମୁକ୍ତ ଯୁବ ଅଭିଯାନ ଅଧୀନରେ ଆଜି ଦେଶର 1067 ସ୍ଥାନରେ ଅନୁଷ୍ଠିତ ହେବ ରାଷ୍ଟ୍ରୀୟ ସଂକଳ୍ପ ସମାରୋହ। ହୁଥି ବିଦ୍ରୋହୀମାନଙ୍କ ଆକ୍ରମଣ ଦୃଷ୍ଟିରୁ ପଶ୍ଚିମ ଏସିଆକୁ ଯାତ୍ରା ନ କରିବା ଲାଗି ଆମେରିକାର ପରାମର୍ଶ। ଏବଂ ବିଂଶତମ ଏସୀୟ କ୍ରୀଡ଼ାରେ ଆଜି ହକି, ବନ୍ଧୁକ ଚାଳନା, ଟେକ୍ବଲ୍ ଓ କ୍ରିକେଟ୍ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବେ ଭାରତୀୟ କ୍ରୀଡ଼ାବିତ୍। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସେମିକଣ୍ଡକ୍ଟର ଉଦ୍ୟୋଗଗୁଡ଼ିକୁ ସାଇବର ଆକ୍ରମଣ ଏବଂ ତତ୍ସମ୍ପର୍କିତ ପ୍ରତିବନ୍ଧକଗୁଡ଼ିକର ମୁକାବିଲା କରିବା ଲାଗି ପ୍ରସ୍ତୁତ ରହିବା ନିମନ୍ତେ ଆହ୍ୱାନ ଦେଇଛନ୍ତି। ଭାରତ ଏହି କ୍ଷେତ୍ରରେ ଅଗ୍ରସର ହେଉଥିବା ବେଳେ ସାଇବର ଆକ୍ରମଣକାରୀମାନେ ପ୍ରତିବନ୍ଧକ ସୃଷ୍ଟି କରିବା ସମ୍ଭାବନା ରହିଥିବା ଶ୍ରୀ ବୈଷ୍ଣବ କହିଛନ୍ତି। ଏକ ଗଣମାଧ୍ୟମ ସହ ଆଲୋଚନା ସମୟରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ଭାରତକୁ ଭୂ ରାଜନୈତିକ ସମସ୍ୟାଗୁଡ଼ିକ ନେଇ ସତର୍କ ରହିବାର ଆବଶ୍ୟକତା ରହିଛି। ଭାରତ ସେମିକଣ୍ଡକ୍ଟର ଚିପ୍ ଡିଜାଇନ୍ ଏବଂ ପ୍ରସ୍ତୁତ କରିବା ଲାଗି ସକ୍ଷମ ଦେଶ ଭାବେ ପରିଗଣିତ ହେଉଥିବା ବେଳେ କେତେକ କମ୍ପାନୀ ଏବଂ ଦେଶ ଏହା ସେମାନଙ୍କ ଲାଗି ବିପଦ ବୋଲି ବିବେଚନା କରିବାର ସମ୍ଭାବନା ରହିଛି। ଶ୍ରୀ ବୈଷ୍ଣବ କହିଛନ୍ତି, ସେମିକଣ୍ଡକ୍ଟର ଶିଳ୍ପର ପ୍ରତ୍ୟେକ ସ୍ତରରେ ବ୍ୟାପକ ଉଦ୍ୟମର ଆବଶ୍ୟକତା ରହିଛି। ଏ କ୍ଷେତ୍ରରେ ଉଦ୍ୟୋଗ ଜଗତ, କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ମିଳିତ ଭାବେ କାର୍ଯ୍ୟ କରିବାକୁ ଶ୍ରୀ ବୈଷ୍ଣବ ଆହ୍ୱାନ ଦେଇଛନ୍ତି। ରିହାତିଯୁକ୍ତ ରନ୍ଧନ ଗ୍ୟାସ୍ର ବୁକିଂ ନିମନ୍ତେ ଆସନ୍ତା ମାସ 1 ଆଧାର ସଂଯୁକ୍ତ ବାୟୋମେଟ୍ରିକ୍ ପ୍ରମାଣୀକରଣ ବାଧ୍ୟତାମୂଳକ ହେବ। କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବାୟୋମେଟ୍ରିକ୍ ପ୍ରମାଣୀକରଣ ବାଧ୍ୟତାମୂଳକ କରିବା ଉଦ୍ଦେଶ୍ୟ ହେଉଛି କେବଳ ଯୋଗ୍ୟ ପରିବାରଗୁଡ଼ିକୁ ରିହାତିଯୁକ୍ତ LPG ସିଲିଣ୍ଡର ଯୋଗାଣ ସୁନିଶ୍ଚିତ କରିବା। ମନ୍ତ୍ରଣାଳୟ ସ୍ପଷ୍ଟ କରିଛି, ଏହି ପ୍ରକ୍ରିୟାରେ କୌଣସି ଯୋଗ୍ୟ ପରିବାର ରନ୍ଧନ ଗ୍ୟାସ୍ ପାଇବାରୁ ବଞ୍ଚିତ ହେବେ ନାହିଁ। ଯେଉଁ ଉପଭୋକ୍ତାମାନେ ପୂର୍ବରୁ ଆଧାର ପ୍ରମାଣୀକରଣ କରିସାରିଛନ୍ତି, ସେମାନଙ୍କୁ ଆଉ ଥରେ ପ୍ରମାଣୀକରଣ କରିବାର ଆବଶ୍ୟକତା ନାହିଁ। ସୂଚନା ଅନୁଯାୟୀ LPG ସିଲିଣ୍ଡର ଯୋଗାଣ ସମୟରେ ବିତରକଙ୍କଠାରେ କିମ୍ବା ତୈଳ ଯୋଗାଣ କମ୍ପାନୀଗୁଡ଼ିକର ମୋବାଇଲ୍ ଆପ୍ ମାଧ୍ୟମରେ ଆଧାର ପ୍ରମାଣୀକରଣ କରାଯାଇପାରିବ। ବିକଶିତ ଭାରତ ପାଇଁ 100 ସପ୍ତାହ ବ୍ୟାପୀ ନିଶାମୁକ୍ତ ଯୁବ ଅଭିଯାନ ଅଧୀନରେ ଆଜି ସାରା ଦେଶରେ ଯୁବପିଢ଼ି ଏକତ୍ରିତ ହେବେ। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଦେଶର 1067 ସ୍ଥାନରେ ରାଷ୍ଟ୍ରୀୟ ସଂକଳ୍ପ ସମାରୋହ ଅନୁଷ୍ଠିତ ହେବ। 471 ଜିଲ୍ଲାରେ ଥିବା ମାଇ ଭାରତ କାର୍ଯ୍ୟାଳୟ ଏବଂ ସହଭାଗୀ ସଂସ୍ଥାଗୁଡ଼ିକ ଦ୍ୱାରା 596 ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରିବା ଲାଗି ପ୍ରସ୍ତୁତି ଶେଷ ହୋଇଛି। ସମାରୋହରେ ନିଶାମୁକ୍ତି ଶପଥ, ସ୍ୱାକ୍ଷର ଅଭିଯାନ, ପଥପ୍ରାନ୍ତ ନାଟକ, ସ୍ଲୋଗାନ ରଚନା ଓ ଆଲୋଚନା ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବ। କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ସ୍ଥାନୀୟ ସଂଗଠନ ଓ ଅନ୍ୟମାନେ ସାମିଲ ହେବେ ବୋଲି ଜଣାପଡ଼ିଛି। ଏହି ଅଭିଯାନର ନୂଆ ପର୍ଯ୍ୟାୟ ଗତକାଲି ଆରମ୍ଭ ହୋଇଥିଲା। ସେବା ଓ ସୁଶାସନର ଦୂରଦୃଷ୍ଟି ଦ୍ୱାରା ପରିଚାଳିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର 2047 ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ହାସଲ ଦିଗରେ ନିରନ୍ତର କାର୍ଯ୍ୟ କରୁଛନ୍ତି। ଅନ୍ତର୍ଭୁକ୍ତିମୂଳକ ବିକାଶ ଏବଂ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ସମର୍ପିତ ଭାବନା ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିଛି। ଆସନ୍ତୁ ସେବା ସଂକଳ୍ପ ଅଭିଯାନରେ ଜାଣିବା କିଭଳି ଦ୍ରବ୍ୟ ସେବାକର GST ମାଧ୍ୟମରେ ଏହି ଦୂରଦୃଷ୍ଟିକୁ ବାସ୍ତବ ରୂପ ଦିଆଯାଇଛି। ବିଭିନ୍ନ କେନ୍ଦ୍ରୀୟ ଓ ରାଜ୍ୟସ୍ତରୀୟ କର ବ୍ୟବସ୍ଥାକୁ ଏକତ୍ରିତ କରିବା ଲକ୍ଷ୍ୟରେ 2017 GST ଲାଗୁ କରାଯାଇଥିଲା। 17 କର ଏବଂ 13 SEZ କୁ ଏକ ସାଧାରଣ ବ୍ୟବସ୍ଥା ଅଧୀନକୁ ଅଣାଯାଇ ଗୋଟିଏ ଦେଶ ଗୋଟିଏ କର।

ଗୋଟିଏ ବଜାରର ବ୍ୟବସ୍ଥାକୁ ବାସ୍ତବତାରେ ପରିଣତ କରାଯାଇଥିଲା। ଜିଏସ୍ଟି ହାରରେ ସାମ୍ପ୍ରତିକ ସଂସ୍କାରକୁ ଶିଳ୍ପ ଜଗତ ଏବଂ ସାଧାରଣ ଜନତା ସ୍ୱାଗତ କରିଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ସହ କଥାବାର୍ତ୍ତା ବେଳେ ବିଶ୍ୱ ବାଣିଜ୍ୟ କେନ୍ଦ୍ର ମୁମ୍ବାଇର ଅଧ୍ୟକ୍ଷ ତଥା ସର୍ବଭାରତୀୟ ଶିଳ୍ପ ମହାସଂଘର ଅଧ୍ୟକ୍ଷ ଡକ୍ଟର ବିଜୟ କାଲାନ୍ତ୍ରୀ କହିଛନ୍ତି, ଜିଏସ୍ଟି ହାରରେ ପରିବର୍ତ୍ତନ ନାଗରିକମାନଙ୍କୁ କର ପ୍ରଦାନ କରିବା ପାଇଁ ଉତ୍ସାହିତ କରିଛି। ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଜିଏସ୍ଟି ହ୍ରାସ ପାଇବା ଫଳରେ ଭାରତୀୟ ମଧ୍ୟବିତ୍ତ ପରିବାରର ମାସିକ ଖର୍ଚ୍ଚ ହ୍ରାସ ପାଇଛି ଏବଂ ସଞ୍ଚୟ ମଧ୍ୟ ହୋଇପାରିଛି। ଗତ 9 ବର୍ଷ ମଧ୍ୟରେ ଜିଏସ୍ଟି ସଂସ୍କାର ଉପଭୋକ୍ତା ତଥା ବ୍ୟବସାୟୀମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ସହ ନାଗରିକମାନଙ୍କ ଜୀବନଶୈଳୀରେ ଏକ ବଡ଼ ପରିବର୍ତ୍ତନ ଆଣିବାରେ ସହାୟକ ହୋଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପଶ୍ଚିମ ଏସିଆକୁ ଯାତ୍ରା ନ କରିବା ଲାଗି ଆମେରିକା ତା'ର ନାଗରିକମାନଙ୍କୁ ପରାମର୍ଶ ଦେଇଛି। ୟେମେନ୍ର ହୁଥି ବିଦ୍ରୋହୀମାନେ ସାଉଦି ଆରବକୁ ଲକ୍ଷ୍ୟ କରି କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ମାଡ଼ କରୁଥିବାରୁ ଆମେରିକା ପକ୍ଷରୁ ସତର୍କତା ଜାରି କରାଯାଇଛି। ପଶ୍ଚିମ ଏସିଆରେ ରହୁଥିବା ଆମେରିକୀୟମାନଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବା ଏବଂ ବିମାନ ସେବା ବନ୍ଦ ଥିବାରୁ ଆଗୁଆ ବିକଳ୍ପ ଯାତ୍ରା ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନ ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ଜଳଜୀବନ ମିଶନ ମାଧ୍ୟମରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ତଥ୍ୟ ପ୍ରଦାନ କରୁଛୁ। 2019 ଆରମ୍ଭ ହୋଇଥିବା ଜଳଜୀବନ ମିଶନର ଲକ୍ଷ୍ୟ ଥିଲା ପ୍ରତ୍ୟେକ ପରିବାର ପାଇଁ ସୁରକ୍ଷିତ ଓ ନିର୍ଭରଯୋଗ୍ୟ ପାଇପ୍ ଯୋଗେ ଜଳ ଯୋଗାଣ ବ୍ୟବସ୍ଥାକୁ ଏକ ମୌଳିକ ସୁବିଧାରେ ପରିଣତ କରିବା। ଏହି ଯୋଜନାର ପ୍ରାରମ୍ଭ ସମୟରେ ଦେଶର 3,23,00,000 ଅର୍ଥାତ 16.7% ଗ୍ରାମୀଣ ପରିବାର ପାଇପ୍ ଯୋଗେ ଜଳ ଯୋଗାଣ କରାଯାଉଥିଲା। ଚଳିତ ବର୍ଷ ଜୁନ୍ ମାସ ସୁଦ୍ଧା ଏହି ସଂଖ୍ୟା 16 କୋଟି ଅର୍ଥାତ 82%ରୁ ଅଧିକ ବୃଦ୍ଧି ପାଇଛି। ଗତ 7 ବର୍ଷ ମଧ୍ୟରେ ଦେଶର 12,60,00,000 ଅଧିକ ପରିବାର ପାଇପ୍ ଯୋଗେ ଜଳ ଯୋଗାଣର ସୁଫଳ ପାଇଛନ୍ତି। ଏହି ସେବାର ଗୁଣବତ୍ତା ଏବଂ ସ୍ଥାୟିତ୍ୱ ଉପରେ ଅଧିକ ଗୁରୁତ୍ୱ ଦେଇ ଜଳଜୀବନ ଅଭିଯାନ ଅବଧିକୁ 2028 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ଜଳଜୀବନ ଅଭିଯାନ କେବଳ ପାଇପ୍ ବିଛାଇବା ମଧ୍ୟରେ ସୀମିତ ରହିନାହିଁ। ଏଥିରେ ଜଳ ଉତ୍ସର ସ୍ଥାୟିତ୍ୱ, ବର୍ଷା ଜଳ ସଂରକ୍ଷଣ, ବ୍ୟବହୃତ ଜଳର ପରିଚାଳନା ଓ ସଂରକ୍ଷଣ ଭଳି ବିଷୟଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇଛି। ଏସବୁ କ୍ଷେତ୍ରରେ ସ୍ଥାନୀୟ ସମ୍ପ୍ରଦାୟକୁ ଦାୟିତ୍ୱ ଦିଆଯାଇଛି। ଜଳଜୀବନ ଅଭିଯାନ ଲକ୍ଷ୍ୟ ପୂରଣ ଲାଗି ଦେଶରେ 5,00,000 ଅଧିକ ଜଳ ସମିତି ଗଠନ କରାଯାଇଥିବା ବେଳେ ଏଥିରେ 50%ରୁ ଅଧିକ ମହିଳା ସଦସ୍ୟ ରହିଛନ୍ତି। ସୁରକ୍ଷିତ ପାନୀୟ ଜଳ ସୁନିଶ୍ଚିତ କରିବା ଲକ୍ଷ୍ୟରେ ପ୍ରାୟ 24,80,000 ଅଧିକ ମହିଳାଙ୍କୁ ଜଳର ଗୁଣବତ୍ତା ପରୀକ୍ଷା କରିବା ପାଇଁ ପ୍ରଶିକ୍ଷଣ ଦିଆଯାଇଛି। ଜଳଜୀବନ ଅଭିଯାନ ଜରିଆରେ ପାନୀୟ ଜଳ ଉପଲବ୍ଧତା, ଦୈନନ୍ଦିନ ବୋଝ ପରିବର୍ତ୍ତେ ସ୍ୱାସ୍ଥ୍ୟ, ସମ୍ମାନ, ସମୟ ଏବଂ ସୁଯୋଗର ଏକ ବଳିଷ୍ଠ ଆଧାରରେ ପରିଣତ ହୋଇଛି। 11 ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳର 100% ପରିବାର ଏବେ ପାଇପ୍ ଯୋଗେ ଜଳ ବ୍ୟବସ୍ଥାର ସୁଫଳ ପାଉଛନ୍ତି। କବଚ ସଂସ୍କରଣର 4ର୍ଥ ପର୍ଯ୍ୟାୟ କାର୍ଯ୍ୟକାରିତା ନେଇ ଭାରତୀୟ ରେଳବାଇ ଅନୁମୋଦନ ପ୍ରଦାନ କରିଛି। ଉତ୍ତର ପୂର୍ବ ରେଳବାଇର ଲକ୍ଷ୍ନୌ ଡିଭିଜନ ଅଧୀନରେ 650 ଅଧିକ ରେଳପଥରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଏଥିପାଇଁ 250 କୋଟିରୁ ଅଧିକ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ମନ୍ତ୍ରାଳୟର ସୂଚନା ଅନୁଯାୟୀ ଅନୁମୋଦିତ ପ୍ରକଳ୍ପ ଚିହ୍ନଟ ହୋଇଥିବାବେଳେ ବାକି ଥିବା ସେକ୍ସନ୍ଗୁଡ଼ିକରେ ଏହା କାର୍ଯ୍ୟକାରୀ ହେବ। ଟ୍ରେନ୍ଗୁଡ଼ିକର ପରିଚାଳନା ପାଇଁ ଉପଲବ୍ଧ ସୁରକ୍ଷା ଭିତ୍ତିଭୂମିକୁ ଏହା ସୁଦୃଢ଼ କରିବ। କବଚ ହେଉଛି ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ଏକ ସ୍ୱୟଂଚାଳିତ ଟ୍ରେନ୍ ସୁରକ୍ଷା ପ୍ରଣାଳୀ, ଯାହାକି ରେଳ ପରିଚାଳନା ତଥା ଯାତ୍ରୀ ସୁରକ୍ଷାକୁ ସୁଦୃଢ଼ କରିଥାଏ। ଜାପାନରେ ଆରମ୍ଭ ହୋଇଥିବା 20ତମ ଏସୀୟ କ୍ରୀଡ଼ାରେ ଆଜି ଭାରତର କ୍ରୀଡ଼ାବିତ୍ମାନେ ବିଭିନ୍ନ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବେ। ଭାରତୀୟ ଟେକ୍ବଲ୍ ଖେଳାଳି କ୍ୱିମ୍ସ ଡିସୁଜା ବ୍ରୋଞ୍ଜ ପଦକ ନିମନ୍ତେ ଜାପାନର ୟୁନା ସକାମୋତୋଙ୍କ ବିପକ୍ଷରେ ମ୍ୟାଚ୍ ଖେଳିବେ। ସେହିପରି ବନ୍ଧୁକ ଚାଳନାରେ ଭାରତୀୟ ଖେଳାଳି ଇଲାଭେନିଲ୍ ଭାଲାରିଭାନ, ସୋନମ ମସ୍କର ଏବଂ ବିଦର୍ଶା ବିନୋଦ 10 ମିଟର ମହିଳା ଏୟାର ଲାଇଫର ପ୍ରତିଯୋଗିତାରେ ଏକକ ଓ ଦଳୀୟ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବେ। ଭାରତୀୟ ମହିଳା ହକି ଦଳ ମଧ୍ୟ ଆଜି ତା'ର ଅଭିଯାନ ଆରମ୍ଭ କରିବ। ଗ୍ରୁପ୍ ମ୍ୟାଚ୍ରେ ଭାରତ ଓ ଉଜ୍ବେକିସ୍ତାନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ପୁରୁଷ ହକିରେ ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯିବ। ଆଜି କ୍ରିକେଟ୍ରେ ସେମିଫାଇନାଲ୍ରେ ଭାରତୀୟ ମହିଳା ଦଳ ଓ ବାଂଲାଦେଶ ମଧ୍ୟରେ ଭାରତୀୟ ସମୟ ପୂର୍ବାହ୍ନ 10:30 ମ୍ୟାଚ୍ ଖେଳାଯିବ। ଭାରତୀୟ ପାଣିପାଗ ବିଭାଗ ଆନ୍ଧ୍ରପ୍ରଦେଶ, କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡ଼ୁ, ତେଲଙ୍ଗାନା ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଆଜି ପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରିଛି। ଆସନ୍ତାକାଲି

0: ପାଇଁ ଓଡ଼ିଶା ସମେତ ପାଞ୍ଚଟି ରାଜ୍ୟକୁ ବଜ୍ରପାତ ସହ ପ୍ରବଳ ବର୍ଷା ହେବା ନେଇ ମଧ୍ୟ ସତର୍କତା ଜାରି କରାଯାଇଛି। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ବଙ୍ଗୋପସାଗର ମଧ୍ୟକୁ ନ ଯିବା ଲାଗି ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ସେମିକଣ୍ଡକ୍ଟର ଉଦ୍ୟୋଗଗୁଡ଼ିକୁ ସାଇବର ଆକ୍ରମଣର ମୁକାବିଲା ନେଇ ପ୍ରସ୍ତୁତ ରହିବାକୁ ଆହ୍ୱାନ ଦେଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ। ରିହାତିଯୁକ୍ତ ରନ୍ଧନ ଗ୍ୟାସ୍ ବୁକିଂ ନିମନ୍ତେ ଆସନ୍ତା ମାସ ପହିଲାରୁ ବାଧ୍ୟତାମୂଳକ ହେବ ଆଧାର ସଂଯୁକ୍ତ ବାୟୋମେଟ୍ରିକ୍ ପ୍ରମାଣୀକରଣ। ନିଶାମୁକ୍ତ ଯୁବ ଅଭିଯାନ ଅଧୀନରେ ଆଜି ଦେଶର 1067 ସ୍ଥାନରେ ଅନୁଷ୍ଠିତ ହେବ ରାଷ୍ଟ୍ରୀୟ ସଂକଳ୍ପ ସମାରୋହ। ହୁତି ବିଦ୍ରୋହୀମାନଙ୍କ ଆକ୍ରମଣ ଦୃଷ୍ଟିରୁ ପଶ୍ଚିମ ଏସିଆକୁ ଯାତ୍ରା ନ କରିବା ଲାଗି ଆମେରିକାର ପରାମର୍ଶ। ଏବଂ ବିଂଶତମ ଏସୀୟ କ୍ରୀଡ଼ାରେ ଆଜି ହକି, ବନ୍ଧୁକ ଚାଳନା, ଟେକ୍ବଲ୍ ଓ କ୍ରିକେଟ୍ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବେ ଭାରତୀୟ କ୍ରୀଡ଼ାବିତ୍। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଚାଷର ହାଲ।
2: ଆଲୁ ଫସଲଟା ଗୋଟେ ଅର୍ଥକାରୀ ଫସଲଟିଏ। ଯେନ୍ ଚାଷୀମାନେ ଯଦି ଆଲୁ ଫସଲ ଚାଷ କରିବାକେ ଯାଉଛନ୍ ବେଲେ ପହେଲାନୁ ଜମିକେ ଦେଖିବେ, ଜମିର କିସମ କାଣେ, କେନ୍ ବିହନ ଜଗାବାର କଥା, ବିହନ କେନ୍ତାକିରି ବିଶୋଧନ କରାଯିବା, କେନ୍ ହିସାବରେ ଜଗାଲେ ବନେ ହେଇକିରି ରହିପାର୍ବା, ଆର୍ ଖତ୍ ସାର୍ କେନ୍ ହିସାବରେ ଦେବାର କଥା, ସେଟାକେ ଯଦି ନିଘା ଦେଇକିରି ଚାଷୀମାନେ ଯଦି ଚାଷ କରିବେ ବେଲେ ଫସଲନୁ କେତିନି କେତେ ଫାଇଦା ପାଇପାରବେ। ହେନ୍ତା ଦେଖ୍ବାର୍ ଗଲେ ଆମର୍ ରାଜ୍ୟନ ସବୁ ଜାଗାନୁ ଆଲୁ ଚାଷ କରାଯାଇ ପାର୍ବା। ଯେନ୍ ଜମିର୍ ମ୍ୟାଟ୍ ବାଲିଆ ଆର୍ ମଧ୍ୟମ ଧରଣର ଦୁର୍ଷା ମ୍ୟାଟ୍ ହେଇଥିବା ସେଥିନ୍ ଆଲୁ ଫସଲ ଯଦି ଚାଷ୍ କରିବେ ବେଲେ ବନେକରି ଉପକି ପାର୍ସି। ଯେତେବେଳେ ବି ଚାଷୀମାନେ ଜମିକେ ସଜବାଜ କର୍ବାକେ ଯାଉଛନ୍, ଯଦି ଛୋଟ କିସମର ଧାନ ଚାଷ କରିଥିବେ ଆର୍ ସେ ଜମିନ ଯଦି ଫେର୍ ଆଲୁ ଚାଷ କର୍ବାକେ ଯାଉଛନ୍ ବେଲେ ଜମିନ ଯେନ୍ ନଡ଼ା ଥିବା ସେ ନଡ଼ାକେ ପହେଲା ସଫା କରିନେବାର କଥା। ଲୁହାର ନଙ୍ଗଲନ ଯଦି ଜୁତୁଛନ୍ ବେଲେ ବନେ ଗୁହେରୁ ଆର୍ ଭଲ ଭାବେ ମ୍ୟାଟ୍ଟା ଲେହେଟି ପଲଟି ପାର୍ସି। ସେଥିର୍ଲାଗି ବୋଲିକିରି ଯେତେବେଳେ ବି ଚାଷୀମାନେ ଜୁତୁଛନ୍, ନଙ୍ଗଲ ଚିନ୍ ଦୁଇ ତିନି କାସ ଜୁତି ନେଇକରି ଫେର୍ ଘାଏ କମ୍ପର ମାରି ନେଇକରି ଫେର୍ ଘାଏ ଜୁତି ନେଇକରି କମ୍ପର ମେନ୍ ନେବାର କଥା। କେଁଥିଲେ ବେଲେ ଲେହେଟେ ପଲଟେ କରି ଯଦି ଜୁତି ନେବେ ବେଲେ ମ୍ୟାଟ୍ଟା ଗୁଣ ହେଇପାର୍ବା ଆର୍ କମ୍ପର ମେନ୍ ଲାଗି ପୁରା ସମାନ ହେଇକରି ଗୁଣ ହେଇକରି ରହିପାର୍ବା। ଜୁତି ସାରିଲା ଉତାରୁ ଧାନ ଗଛର ଯେନ୍ ଚେର୍ମାନେ ଥିବା ସେ ଚେର୍କେ ବେଟି ନେଇକରି ସଫା କରିନେଇକରି ପୁଡ଼େଇ ଦେବାର କଥା। ପ୍ରାୟ ଜମିନ ଡିଆଁ ଲାଗିକରି ଆଲୁ ଫସଲକେ ନୁକସାନୀ କରିଦେସନ୍। ସେଥିର୍ଲାଗି ବୋଲିକିରି ଆଲୁ ଗଛ୍କେ ଯେନ୍ତା ଡିଆଁ ଲାଗିନି ପାର୍ବା, ଚାଷୀମାନେ ଆଗନୁ ନିଘା ଦେବେ ଆର୍ ଦୁସ୍ରା ବି ପୋକମାନେ ଯେନ୍ତା ଲାଗିନି ପାର୍ବେ, ସେଥିର୍ଲାଗି ବୋଲିକିରି ହେକ୍ଟର ପିଛା 20 kg କ୍ଲୋରୋପାଇରିଫସ୍ ଶୁଶୁକେ ଦେଇନେବେ। ଆରୁ ଯେତେବେଲେ ବି ଚାଷୀମାନେ ବଡ଼ ବଡ଼ ପଟିକି ଡୋହରିମାନେ ଭାଙ୍ଗୁଛନ୍, 2.5 meter ଗୋଟେ ଗୋଟେ ପଟିମାନେ ଭାଙ୍ଗି ନେବେ ବେଲେ ସେ ଜାଗାନ ଜଗାବାର୍ ଲାଗି ମ୍ୟାଟ୍ କୁଡ଼ା କୁଦା କର୍ବାର୍ ଲାଗି ଆର୍ ପାନ୍ ଉଡ଼ାବାର୍ ଲାଗି ସୁବିଧା ହେଇପାର୍ବା। ଜମିକେ ଜୁତ୍ଲା ସମୟକେ ହେକ୍ଟର ପିଛା 8 tons ଶୁଖା ଗୋବର ଖତ ନାଇଁ ତ କମ୍ପୋଷ୍ଟ ଖତ୍କେ ଦେଇଦେବେ। ମୂଲ ସାର ହିସାବେ ହେକ୍ଟର ପିଛା 60 kg ଜବାଖିଆର ଜାନ୍ ସାର, 80 kg ଫସ୍ଫରସ୍ ଆରୁ 80 kg ପଟାସ୍ ସାର ଦେଇଦେବେ। ହେଲେ ଯେତେବେଲେ ବି ଚାଷୀମାନେ ଖତ୍ ସାର ଦେଉଛନ୍, ମ୍ୟାଟ୍ ନ ଯେନ୍ତା ଭଲ ଭାବେ ସାନି ହେଇକରି ରହିପାର୍ବା, ମିଶି ପାର୍ବା, ସେ ହିସାବେ ଭଲ ଭାବେ ଜୁତି ନେଇକରି ବୁନିଦେବେ। ଆଲୁ ବିହନର ଗଜାକେ ଦେଖିକରି ଖଣ୍ଡ ଖଣ୍ଡ କରିକିରି ରଖିଦେବେ। ହେଲେ ଖଣ୍ଡଟା ଯେନ୍ତା ଛୋଟ ନି ହେବା, ହାରାହାରି ଗୁଟେ ଗଜା ବିହନଟା 35 gram ହେବା, ସେ ହିସାବେ ବିହନ ହିସାବେ ବ୍ୟବହାର କରିବେ। ଆରୁ ଚାଷୀମାନେ ଗୁଟେ ନିଘା କରିବେ ଯେ ଯେତେବେଲେ ବି ଆଲୁ ଜଗଉଛନ୍, ଯେନ୍ତା ବେଶୀ ପାଖେ ପାଖେ ନି ରହେବା କି ଦୂରିଆ ଦୂରିଆ ନି ରହେବା, ସେ ହିସାବେ ବିହନକେ ଜଗାବେ। କେଁଥିଲେ ବେଲେ ପାଖେ ପାଖେ ଯଦି ଗଜ ରହିଯିବା ବେଲେ ଠିକ୍ ହିସାବରେ ପବନ ଚଳାଚଳ କରିନିପାରେ କି ଖରା ବି ଠିକ୍ ହିସାବରେ ଗଛ୍କେ ପେଇନିପାରେ, ଯେନ୍ଥିଲେ ବୋଲିକିରି ଗଛ୍ଟା ବରକସ୍ ହେଇକରି ବଢ଼ି ନେଇପାରେ, ଝାଙ୍କି କୁଜି ହେଇଆସି। ଆର୍ ଦୂରିଆ ଯଦି ରହିଯିବା ବେଲେ ବି ଜାଗା ସ୍ୱଚ୍ଛ ମେଲା ପଡ଼ିଯିବା, ଯେନ୍ଥିର୍ଲାଗିକିରି ଆମର ଅମଲ କଲା ବେଲିକେ ବି କମ୍ ଅମଲ ମିଲ୍ବା। ହେଥିର୍ଲାଗି ଯେନ୍ତା ଧାଡ଼ିକେ ଧାଡ଼ି 20 cm ଆର୍ ଗଛ୍କେ ଗଛ୍ ଯେନ୍ତା 20 cm ରହିପାର୍ବା, ସେ ହିସାବରେ ଦୂରିଆ ଦୂରିଆ ବିହନ ଆଲୁକେ ଯୋଗେଇ ନେବେ। ବିହନ ଆଲୁ ଯୋଗେଇ ସାରିଲା ଉତାରୁ ପାନ୍ ମଡ଼ାବାର ସୁବିଧା କରିବେ। ଯେତେବେଲେ ବି ଚାଷୀମାନେ କୁଡ଼ା କୁସା କରୁଛନ୍, ସେ ସମୟକେ ଭଲ ଭାବେ କୁଡ଼ା କୁସା କରିବେ ବେଲେ ଯାଏ ଠିକ୍ ହିସାବରେ ଫଲିକରି ବଢ଼ିପାର୍ବା। ସେଥିର୍ଲାଗି ମ୍ୟାଟ୍ଟା ଯେତ୍କି ଉଷା ସେବା ସେତ୍କି ଆଲୁଟା ବଢ଼େଇକରି ବଢ଼ିପାର୍ବା। ଯେତେବେଲେ ଆଲୁ ଜଗାବାର 18-20 days ହେଇଯିବାକେ ପହେଲା ଥର କୁଡ଼ା କୁସା କରିନେଇକରି ଘାସଲଟା ବାଛି ନେବାର କଥା। ହେନ୍ତା 2 number ପଇଁତିରିଶ୍ରୁ 40 days ଯେନ୍ତା ହେଇଯିବା ଜଗାବାର କି 2 number କୁଡ଼ା କୁସା କରିନେଇକରି ଭଲ ଭାବେ ଗଛର ବୁନେ ବି ଯେନ୍ ଘାସଲଟା ରହିଯିବା ସେଟାକେ ଘିଚି ନେଇକରି ସଫା କରିନେବେ। ଆରୁ ମ୍ୟାଟ୍ ଶିଘେଇ ନେଇକରି ବାକି ଯେନ୍ ଜବଖିଆର ଯାନ୍ ସାର ଆର୍ ପଟାସ୍ ସାର ରହିଯିବା ସେ ସମୟକେ ଦେଇ ନେବେ, ତାରୁ ତାରୁ ପାନ୍ ମଡ଼ାବାର ସୁବିଧା କରିବେ। ପ୍ରାୟ ଆଲୁ ଫସଲ ନ ବେଶୀ ପାନ୍ ନି ଲାଗେ, ଜମିକିର ମ୍ୟାଟ୍କେ ଦେଖିକରି ହାଲକା ହାଲକା ହିସାବରେ ଯଦି ପାନ୍ ମଡ଼ାବେ ବେଲେ ବି ବନେଇ ହେଇପାର୍ବା। ହେଲେ ଯେତେବେଲେ ବି ପାନ୍ ଚାଷୀମାନେ ଦେଉଛନ୍, ଯେନ୍ ରିଡ଼୍ ଥିବା ସେ ରିଡ଼ାର 2-3 ନାଇଁ ତ 3

ପିଲାମାନେ, ତୁମମାନଙ୍କୁ ଅସରନ୍ତି ସ୍ନେହ ସହିତ ଆଜିର କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛି। ପିଲାଏ, ତମେମାନେ ଯେକୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ସବୁବେଳେ ବାପା ମା ଗୁରୁଜନମାନଙ୍କର ଆଶୀର୍ବାଦ ନିଶ୍ଚୟ ଲୋଡ଼ିଥାଅ, ଠାକୁରଙ୍କୁ ପ୍ରଣାମ କରିଥାଅ, କାରଣ ଏହି ପ୍ରଣାମ ଆମକୁ ଏକାଗ୍ରତା, ନିଷ୍ଠା, ନମ୍ରତା, ସଫଳତାର ବିଶ୍ୱାସ ଆଣିଦେଇଥାଏ। ଏହି ବିଶ୍ୱାସ ଆମକୁ ପରିଶ୍ରମ କରିବା ପାଇଁ ଶକ୍ତି ମଧ୍ୟ ପ୍ରଦାନ କରିଥାଏ, ଆଉ ଏହି ପରିଶ୍ରମ ଆମକୁ ନିଶ୍ଚିତ ଭାବରେ ଦିନେ ନା ଦିନେ ସଫଳତା ବି ଆଣିଦେଇଥାଏ। ସେମିତି ପିଲାମାନେ, ପ୍ରତ୍ୟେକ କାର୍ଯ୍ୟକୁ ଆମକୁ ନିଷ୍ଠାର ସହିତ କରିବାକୁ ପଡ଼ିଥାଏ, ସେ ପାଠ ହେଉ ବା ଯେକୌଣସି କାର୍ଯ୍ୟ। ଆମେ ଯଦି ଭଲ ପାଇବା ବା ଆଗ୍ରହର ସହିତ ମନ ଦେଇ ସେହି କାର୍ଯ୍ୟକୁ ନ କରୁ, ତେବେ ସେଥିରେ ଆମେ କୃତକାର୍ଯ୍ୟ ହେବା କେବେ ବି ସହଜ ହୋଇନଥାଏ, ନୁହେଁ କି ପିଲାମାନେ? ତେଣୁ ତମେ ମନ ଦେଇ ପାଠ ପଢ଼ିବା ସହିତ ନିଜର ଲକ୍ଷ୍ୟ ଉପରେ ଧ୍ୟାନ ଦେଇ ଯଦି ଆଗକୁ ବଢ଼ିବ ଏବଂ ସେଥିରେ ପରିଶ୍ରମ କରିବ, ତେବେ ତମେମାନେ ଭବିଷ୍ୟତରେ ନିଶ୍ଚିତ ଭାବରେ ତୁମର ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବ ଏବଂ ମଣିଷ ପରି ମଣିଷଟି ହୋଇପାରିବ। ସେଥିପାଇଁ କଥାରେ ପରା ଅଛି, କଷ୍ଟ କଲେ କୃଷ୍ଣ ମିଳନ୍ତି। ହଉ ପିଲାଏ, ଏଥର ତୁମମାନଙ୍କ ପାଇଁ ଶିଶୁ ସଙ୍ଗୀତଟିଏ ଗାଇଛନ୍ତି ଶ୍ରୁତି ସାଇ ତ୍ରିପାଠୀ, ଗୀତ ରଚନା ଜ୍ୟୋତ୍ସ୍ନା ରାଉତରାୟ।

0: ଗୀତ ତ ଶୁଣିଲ ପିଲାମାନେ, ବିଭିନ୍ନ ପ୍ରକାରର ଖେଳ ଖେଳିବାକୁ ତୁମମାନଙ୍କୁ ନିଶ୍ଚୟ ଭଲ ଲାଗୁଥିବ, ନୁହେଁ କି? ତାହେଲେ ଆଜି ତୁମମାନଙ୍କ ପାଇଁ ଅଛି ଏହି ବିଷୟଟି, ଆସ ଖେଳିବା ଜାପାନର ସ୍ପୁଗୋମି। ତୁମମାନଙ୍କୁ ଏ ବିଷୟରେ କହୁଛନ୍ତି ସରିତା ମିଶ୍ର।
1: ସବୁଠାରୁ ଶ୍ରେଷ୍ଠ ପ୍ରାଣୀ ମନୁଷ୍ୟ, ଏକଥା ନିଃସନ୍ଦେହରେ ସମସ୍ତେ କହିଥାନ୍ତି। ମନୁଷ୍ୟ ସାଧାରଣତଃ ସମାଜ ତଥା ନିଜ ପରିବେଶରେ ରହିବାକୁ ଶ୍ରେୟ ମଣେ। ସମାଜରେ ତାର ଉତ୍ପତ୍ତି, ସମାଜ ଭିତରେ ତାର ବିକାଶ ଏବଂ ଏହି ସମାଜ ଭିତରେ ହିଁ ତାର ବିଲୟ ହୋଇଥାଏ। ସାମାଜିକ ପ୍ରାଣୀର ମାନ୍ୟତା ପାଇ ସମାଜର ଅଗ୍ରରେ ରହି ସମାଜକୁ ଶାସନ କରୁଛି, ସାମାଜିକ ବିଧିବନ୍ଧନ ଶୃଙ୍ଖଳା ଦେଇ ଗତି କରିଥାଏ। ମନୁଷ୍ୟର ବନ୍ଧୁ ସୋଦର ଯେତିକି ଉପକାରୀ, ତାର ପରିବେଶ ମଧ୍ୟ ସେହିପରି ଅନ୍ତରଙ୍ଗ। ଯେଉଁ ପ୍ରାକୃତିକ ପରିବେଶ ଭିତରେ ବଞ୍ଚିଥାଏ, ବଢ଼େ, ତାହାକୁ ମଣିଷର ପରିବେଶ ବୋଲି ଆଖ୍ୟାୟିତ କରାଯାଇପାରେ। କିନ୍ତୁ ପିଲାମାନେ, ବିଡ଼ମ୍ବନାର ବିଷୟ ଏହିକି ଯେ ମଣିଷ ତାର ଜ୍ଞାତସାରରେ ହେଉ ଅବା ଅଜ୍ଞାତରେ, ପ୍ରତ୍ୟକ୍ଷରେ ହେଉ ବା ପରୋକ୍ଷରେ, ପରିବେଶ ଉପରେ ନିର୍ବିକାର ଭାବରେ ଅତ୍ୟାଚାର କରି ଚାଲିଛି। ପରିଣାମ ସ୍ୱରୂପ ପରିବେଶ ତାର ପ୍ରାକୃତିକ ସନ୍ତୁଳନ ହରାଇ ପ୍ରଦୂଷଣ ଦିଗରେ ଏକ ଲମ୍ବାଡିଆ ମାରି ଆଗକୁ ଆଗକୁ ବଢ଼ି ଚାଲିଛି। ଉନ୍ନତ ମସ୍ତିଷ୍କ ବିଶିଷ୍ଟ ମଣିଷ ପୃଥିବୀ ପୃଷ୍ଠ ଛାଡ଼ି ଜହ୍ନରାଇଜରେ ତାର ପ୍ରଭୁତ୍ୱ ବିସ୍ତାର କରି ମଙ୍ଗଳ ଗ୍ରହ ଆଡ଼େ ମଧ୍ୟ ଅଗ୍ରସର ହେଲାଣି, କିନ୍ତୁ ପଛରେ ଛାଡ଼ିଯାଇଛି କୁଢ଼ କୁଢ଼ ଆବର୍ଜନା। ପିଲାମାନେ, ଚଟୁଆମିଷ ବେଣ୍ଟ ନିରାମିଷ ନୀତିରେ ପୃଥିବୀ ପାଇଁ ଏକ ବୃହତ୍ ବିପର୍ଯ୍ୟୟକୁ ସାଦରେ ଆମନ୍ତ୍ରଣ କରୁଛି। ମଣିଷ ବିଜ୍ଞତାର ପରିଚୟ ରଖିଛି ସତ, ମାତ୍ର ବିକାଶ ନାଁରେ କରୁଛି ଅପୂରଣୀୟ କ୍ଷତି। ତେଣୁ ବର୍ତ୍ତମାନ ବିଶ୍ୱର ପ୍ରତ୍ୟେକ ଦେଶରେ କୋଣ ଅନୁକୋଣରେ ଜନଜାଗରଣ ଆରମ୍ଭ ହେଲାଣି। କିପରି ଏକ ପ୍ରଦୂଷଣ ମୁକ୍ତ ପୃଥିବୀର ସର୍ଜନା କରିବେ, ମଣିଷ ଆପଣା ହସ୍ତରେ ଜିହ୍ୱାଛେଦନ କଲେ ବି ପ୍ରତିବାଦର ସ୍ୱର ତୀବ୍ର ହେବାରେ ଲାଗିଲାଣି। ଜନସଚେତନତା ସଭା

ରୀତି ସମ୍ପାନ ଜରିଆରେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ତନ୍ମଧ୍ୟରୁ ଖେଳ ମାଧ୍ୟମରେ ପରିବେଶକୁ ପ୍ରଦୂଷଣ ମୁକ୍ତ କରିବାର ଏକ ନିଆରା ପ୍ରୟାସ। ପିଲାମାନେ ଏହା ଶୁଣିବାକୁ ଟିକେ ଅବାଗିଆ ଲାଗିପାରେ, କିନ୍ତୁ ଏହା ସତ୍ୟ। ଶୟନେ ସ୍ୱପ୍ନେ କ୍ରୀଡ଼ା ମାଧ୍ୟମରେ ଏକ ପ୍ରଦୂଷଣ ମୁକ୍ତ ପୃଥିବୀର ପରିକଳ୍ପନାର ସମୟ ଆଗତ ପ୍ରାୟ। ଖେଳ ମାଧ୍ୟମରେ ମଣିଷ ଶାରୀରିକ ଭାବେ ସୁସ୍ଥ ରହିବା ସଙ୍ଗେ ସଙ୍ଗେ ପରିବେଶକୁ ମଧ୍ୟ ସୁସ୍ଥ ରଖିବା। ଉଦ୍ଭାବିତ ହୋଇଥିବା ଏହି ବିଚିତ୍ର ଖେଳର ନାଁ କ'ଣ ଜାଣିଛ ପିଲାମାନେ? ଏହି ଖେଳର ନାଁ ହେଉଛି ସ୍ପୋଗୋମି। ସ୍ପୋଗୋମି କେବଳ ଏକ କ୍ରୀଡ଼ା ନୁହେଁ, ବରଂ ଏହି ଖେଳରୁ ମିଳିଥାଏ ପରିବେଶ ସୁରକ୍ଷାର ବାର୍ତ୍ତା, ସ୍ୱଳ୍ପ ପରିମଳ ବ୍ୟବସ୍ଥା ଓ ସୁସ୍ଥ ସମାଜ ଗଠନର ଏକ ପ୍ରେରଣା। ପିଲାମାନେ, ବର୍ତ୍ତମାନ ଆମେ ଜାଣିବା ସ୍ପୋଗୋମିର ଅର୍ଥ କ'ଣ। ୱିକିପିଡ଼ିଆରେ ପ୍ରଦତ୍ତ ତଥ୍ୟ ଅନୁସାରେ ଇଂରାଜୀ ଏବଂ ଜାପାନୀ ଶବ୍ଦର ମିଶ୍ରଣରେ ଏହି ଶବ୍ଦଟିର ଉଦ୍ଭବ। ଇଂରାଜୀ ଶବ୍ଦ ସ୍ପୋର୍ଟର ପ୍ରାରମ୍ଭିକ ଅକ୍ଷର ସ୍ପୋକୁ ଖେଳ ଅର୍ଥରେ ରଖାଯାଇଥିବା ବେଳେ ଜାପାନୀ ଭାଷାରେ ଗୋମିର ଅର୍ଥ ଆବର୍ଜନା। ଇଂରାଜୀରେ ଏହାର ଅର୍ଥ ବ୍ୟାଖ୍ୟା କରି ଲେଖାଯାଇଛି ସ୍ପୋର୍ଟସ୍ ପିକିଂ ଅପ୍ ଷ୍ଟ୍ରାସ୍। ଏହାର ସରଳ ଅର୍ଥ ହେଲା ଆବର୍ଜନା ଗୋଟାଇବା ଖେଳ। ପ୍ରକୃତ ପକ୍ଷେ ଦେଖିବାକୁ ଗଲେ ମଣିଷ ତାର ଶ୍ରେଷ୍ଠତ୍ୱ ଏଠାରେ ମଧ୍ୟ ଶତପ୍ରତିଶତ ପ୍ରତିପାଦନ କରୁଛି। ଏହି ବିଚିତ୍ର ତଥା କୌତୂହଳପୂର୍ଣ୍ଣ ଖେଳ ଆରମ୍ଭ ହୁଏ 2008 ଜାପାନଠାରେ, କିନ୍ତୁ ବର୍ଷ 2023 ଏହା ବିଶ୍ୱସ୍ତରୀୟ ମାନ୍ୟତା ପାଏ। ବର୍ତ୍ତମାନ ପରିସ୍ଥିତିରେ ପରିବେଶ ପ୍ରଦୂଷଣ କବଳରେ ଅଣନିଶ୍ୱାସୀ ହେଉଥିବାରୁ ଏହି କ୍ରୀଡ଼ାକୁ ସ୍ୱୀକୃତି ଅନାୟାସରେ ମିଳିଯାଇଛି। ଦେଶ ବିଦେଶରେ ପ୍ରମୁଖ ଗଣମାଧ୍ୟମମାନେ ଏହାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ପ୍ରସାରଣର ଦାୟିତ୍ୱ ନେଇଛନ୍ତି। 2023 ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ବିଭିନ୍ନ ଦେଶର କ୍ରୀଡ଼ାମନ୍ତ୍ରୀମାନେ ବି ସାମିଲ ହୋଇ ପୃଥିବୀକୁ ଏକ ବାର୍ତ୍ତା ଦେଇଥିଲେ। 2025 ସ୍ପୋଗୋମି ବିଶ୍ୱକପ୍ରେ 6 ମହାଦେଶର 30 ଅଧିକ ଦେଶ ସାମିଲ ହେବାର ତଥ୍ୟ ସ୍ପୋଗୋମିର ଆଧିକାରିକ ୱେବସାଇଟ୍ରେ ଉପଲବ୍ଧ ଅଛି। ବିଶେଷ କରି ଅଷ୍ଟ୍ରେଲିଆରେ ଏହି ଖେଳକୁ ନେଇ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ସୃଷ୍ଟି ହୋଇଛି। ସେଠାରେ ଲୋକମାନେ ଯେଉଁଭଳି ଏହି କ୍ରୀଡ଼ାରେ ଅଂଶଗ୍ରହଣ କରୁଛନ୍ତି, 2030 ସୁଦ୍ଧା 80% ସାମୁଦ୍ରିକ ଆବର୍ଜନା ସଫା ହୋଇଯିବ ବୋଲି ସେଠାକାର ସରକାରୀ ଓ ପ୍ରଶାସନିକ ଅଧିକାରୀମାନେ ଆକଳନ କରିଛନ୍ତି। ପିଲାମାନେ, ବର୍ତ୍ତମାନ ଆମେ ଜାଣିବା ଏହି ବିଚିତ୍ର ଖେଳର ନିୟମ ଓ ସର୍ତ୍ତାବଳୀ ବିଷୟରେ। ସରଳ ଅର୍ଥରେ କହିଲେ ସ୍ପୋଗୋମି ହେଉଛି ଏକ ଆବର୍ଜନା ସଫେଇ ଖେଳ। ଯେଉଁ ଦଳ ନିର୍ଦ୍ଦିଷ୍ଟ ସ୍ଥାନରେ, ନିର୍ଦ୍ଦିଷ୍ଟ ସମୟରେ ଓ ନିର୍ଦ୍ଧାରିତ ଶୈଳୀରେ ସର୍ବାଧିକ ପରିମାଣର ଆବର୍ଜନା ସଂଗ୍ରହ ଓ ସଫେଇ କରିପାରିବ, ସେ ହିଁ ଖେଳର ବିଜୟୀ ହୁଏ। ବିଶ୍ୱରେ ସମୁଦ୍ର ଉପକୂଳ ଓ ସାମୁଦ୍ରିକ ପ୍ରଦୂଷଣର ମାତ୍ରା ଉଦ୍ବେଗଜନିତ ଭାବେ ପ୍ରତିଦିନ ବୃଦ୍ଧି ପାଇ ଚାଲିଛି। ଏହାକୁ ହ୍ରାସ କରିବା ପାଇଁ ବ୍ୟକ୍ତିରୁ ନେଇ ସାମାଜିକ ସ୍ତର ପର୍ଯ୍ୟନ୍ତ ସମସ୍ତେ ସ୍ପୋଗୋମିକୁ ଉତ୍ସାହିତ କରୁଛନ୍ତି। ତେଣୁ ଜାପାନ ଦେଶରେ ଏହାକୁ ଖେଳର ରୂପ ଦିଆଯାଇଛି। ଏହି ଅଭିନବ ଖେଳ ପ୍ରଥମେ ପରିକଳ୍ପନା କରିଥିଲେ ଜାପାନୀ କ୍ରୀଡ଼ାବିତ୍ ଓ ପ୍ରସିଦ୍ଧ ପରିବେଶ କର୍ମୀ ମମିତାକ୍ସୁ କେନ୍ଚି। ସେ ପ୍ରଥମେ ବିଦ୍ୟାଳୟ ସ୍ତରରେ ଆରମ୍ଭ କରି ଛାତ୍ରଛାତ୍ରୀମାନଙ୍କୁ ପରିବେଶ ସଚେତନ କରିବାକୁ ସ୍ପୋଗୋମିର ସହାୟତା ନେଇଥିଲେ। ଏଥିରେ ସେ ଛାତ୍ରଛାତ୍ରୀଙ୍କର 3 ଦିଗ ଉପରେ ଆଲୋକପାତ କରିଥିଲେ। ପ୍ରଥମେ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ରକ୍ଷା, ଦ୍ୱିତୀୟରେ ପରିମଳ ବ୍ୟବସ୍ଥାରେ ଉନ୍ନତି ଓ ତୃତୀୟରେ ପରିବେଶ ସୁରକ୍ଷା। ପରବର୍ତ୍ତୀ କାଳରେ ଏହି ଖେଳ ବିଦ୍ୟାଳୟ ସ୍ତରରେ ସୀମିତ ନ ରହି ସମାଜର ପ୍ରତିଟି ବର୍ଗ ପାଖରେ ପହଞ୍ଚିଥିଲା ଓ ପ୍ରତିଯୋଗିତାମୂଳକ କ୍ରୀଡ଼ାର ଆକାର ନେଇଥିଲା। 2023 21 ଦେଶ ସ୍ପୋଗୋମିରେ ଭାଗ ନେବା ଦର୍ଶାଉଛି। ଏହା ଜାପାନରୁ ବାହାରି ବିଶ୍ୱସ୍ତରରେ ପହଞ୍ଚି ଆଦୃତ ହୋଇସାରିଛି। ପିଲାମାନେ, ତୁମେମାନେ ଜାଣିରଖ, ଆମ ଭାରତ ମଧ୍ୟ ଚଳିତ ବର୍ଷ ସରକାରୀ ଭାବେ ସ୍ପୋଗୋମିକୁ ସ୍ୱୀକୃତି ଦେଇସାରିଛି। ପିଲାମାନେ, ସ୍ପୋଗୋମି ମୁଖ୍ୟତଃ ସାମୁଦ୍ରିକ ଆବର୍ଜନା ସଫେଇ ସହ ଜଡ଼ିତ ଥିବାରୁ ଏ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିବିଶେଷ ଓ ସଂଗଠନ ଅଂଶଗ୍ରହଣ କରିପାରିବେ। ଅନ୍ୟ ଖେଳ ଭଳି ସ୍ପୋଗୋମିର ମଧ୍ୟ ନିୟମାବଳୀ ପ୍ରସ୍ତୁତ କରାଯାଇଛି। ଏହାର ସ୍ୱତନ୍ତ୍ର ରୁଲ୍ ବୁକ୍ ସଂକଳିତ ହୋଇଛି। ପ୍ରତିଯୋଗିତାରେ 3 ଅଂଶଗ୍ରହଣ କରିଥାନ୍ତି। ଏହି 3 ଗୋଟିଏ ଦଳ ଭାବରେ ପରିଗଣିତ ହୁଅନ୍ତି। ଗୋଟିଏ ଦେଶ ଗୋଟିଏ ଦଳ ହିଁ ପଠାଇପାରିବେ

0: ଯେଉଁ 3 ଜଣ ଯୋଗ୍ୟତା ପର୍ଯ୍ୟାୟରେ ଉତ୍ତୀର୍ଣ୍ଣ ହେବେ ସେମାନେ ହିଁ ବିଶ୍ୱକପ୍ରେ ଭାଗ ନେଇପାରିବେ। ଏଥିପାଇଁ ପ୍ରଥମେ ଦେଶ ସ୍ତରରେ ଆୟୋଜିତ ପ୍ରତିଯୋଗିତାରେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ପରିବେଶ ଓ ସାମାଜିକ କର୍ମୀ ତଥା କ୍ରୀଡ଼ା ପ୍ରତି ରୁଚି ରଖୁଥିବା ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ହୋଇଥାନ୍ତି। 3 ଜଣ ଖେଳାଳି ମଧ୍ୟରୁ ଜଣେ ଶାରୀରିକ ଭାବେ ସୁସ୍ଥ ସବଳ କ୍ରୀଡ଼ାବିତ୍ ହୋଇଥିବା ନିହାତି ଜରୁରୀ ଅଟେ। ଆବର୍ଜନା ସଂଗ୍ରହ ପରେ ଓଜନିଆ ମୁଣିକୁ ଜଣେ ବୋହି ନେଇ ନିର୍ଦ୍ଦିଷ୍ଟ ଦୂରତା ପର୍ଯ୍ୟନ୍ତ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପହଞ୍ଚିବାକୁ ପଡ଼ିଥାଏ। ଯେଉଁ ଦଳ ଯେତେ ଅଧିକ ଓଜନର ଆବର୍ଜନା ମୁଣିକୁ ଯେତେ କମ୍ ସମୟ ମଧ୍ୟରେ ନିର୍ଦ୍ଦିଷ୍ଟ ଦୂରତାକୁ ଅତିକ୍ରମ କରିବ ସେ ଦଳ ସେତେ ବେଶି ପଏଣ୍ଟ ପାଇ ଶୀର୍ଷସ୍ଥାନ ଅଧିକାର କରିବ। ଅଂଶଗ୍ରହଣ କରୁଥିବା ଦଳ ବିଭିନ୍ନ ଆବର୍ଜନା ସଂଗ୍ରହ କରିବାକୁ ପଡ଼େ। କୌତୂହଳର ପ୍ରସଙ୍ଗ ଏହା ଯେ କେଉଁ ପ୍ରକାରର ଆବର୍ଜନା ସଂଗୃହୀତ ହେବ ତାହା ପଦାଧିକାରୀମାନେ ସ୍ଥିର କରିଥାନ୍ତି ଏବଂ ଏହା ସମ୍ପୂର୍ଣ୍ଣ ଗୋପନୀୟ ରଖାଯାଇଥାଏ। ଏଥିପାଇଁ ମାନଦଣ୍ଡ ମଧ୍ୟ ସ୍ଥିରୀକୃତ କରାଯାଇଥାଏ। ଏହି ଖେଳର ନିୟମ ଅନୁସାରେ ଆବର୍ଜନା ସଂଗ୍ରହ ସମୟରେ ପ୍ରତିଯୋଗୀ ଦଳ ଦୌଡ଼ି ପାରିବେ ନାହିଁ, କେବଳ ଚାଲି ଚାଲି ଏକ ଚିହ୍ନିତ ଅଞ୍ଚଳରେ ଆବର୍ଜନା ସଂଗ୍ରହ କରିପାରିବେ। ସଂଗ୍ରହର ଶେଷ ପର୍ଯ୍ୟାୟରେ 20 ମିନିଟ୍ ମଧ୍ୟରେ ପ୍ରତ୍ୟେକ ଦଳ ସଂଗୃହୀତ ଆବର୍ଜନାକୁ ଅଲଗା ଅଲଗା କରି ଉଦ୍ଦିଷ୍ଟ ଥିବା କୁଣ୍ଡଗୁଡ଼ିକରେ ପକାଇବେ। ଏ ସମସ୍ତ କାର୍ଯ୍ୟ ପାଇଁ ପଏଣ୍ଟର ବ୍ୟବସ୍ଥା ଥାଏ। ସର୍ବାଧିକ ପଏଣ୍ଟ ପାଇଥିବା ଦଳ ଶ୍ରେଷ୍ଠ ବିବେଚିତ ହୋଇ ବିଶ୍ୱକପ୍ର ଅଧିକାରୀ ହୋଇଥାଏ। ଖେଳର ନିୟମକୁ ଉଲ୍ଲଂଘନ କଲେ ହଳଦିଆ ଓ ଲାଲ ରଙ୍ଗର କାର୍ଡ ପ୍ରତିଯୋଗୀ ଦଳମାନଙ୍କ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଥାଏ। ପ୍ରତ୍ୟେକ ବର୍ଜ୍ୟବସ୍ତୁ ସଂଗ୍ରହ ପାଇଁ ମଧ୍ୟ ନିର୍ଦ୍ଦିଷ୍ଟ ପଏଣ୍ଟ ରହିଛି, ଯେପରିକି ପ୍ଲାଷ୍ଟିକ୍ ବୋତଲ ସମେତ 100 ଗ୍ରାମର ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ସଂଗ୍ରହ ପାଇଁ 25 ପଏଣ୍ଟ ସ୍କୋର ହୋଇଥାଏ। ଠିକ୍ ସେହିପରି ଶେଷ ପର୍ଯ୍ୟାୟରେ ଆବର୍ଜନାକୁ ଅଲଗା କରିବା ସମୟରେ ନିର୍ଦ୍ଦିଷ୍ଟ କୁଣ୍ଡ ବଦଳରେ ଅନ୍ୟ କୁଣ୍ଡରେ ପକାଇଲେ ପେନାଲ୍ଟିର ବ୍ୟବସ୍ଥା ମଧ୍ୟ ଅଛି। ପିଲାମାନେ, ସ୍ପୋଗୋମିରେ ଭାରତୀୟ ଖେଳାଳି ଭାଗ ନେଇ 2023 ମସିହାରେ 6ଷ୍ଠ ସ୍ଥାନରେ ରହିଥିଲେ, କିନ୍ତୁ ଆନୁଷ୍ଠାନିକ ସରକାରୀ ସ୍ତରରେ ଚଳିତ ବର୍ଷ ଏହି କ୍ରୀଡ଼ାରେ ଭାଗ ନେବେ। କେବଳ ନିଜସ୍ୱ ଉଦ୍ୟମରେ ମଣି ଉନ୍ନନ ନିଜର 2 ସାଥୀଙ୍କୁ ନେଇ ସାମିଲ ହୋଇଥିଲେ। ଚଳିତ ବର୍ଷ ମଣି ଉନ୍ନନଙ୍କ ସମେତ ପାୱାର ଲିଫ୍ଟର ସାରୁନ ଓ ଅଭିଷେକ କେ ଭିଙ୍କ ଚେନ୍ନାଇ ସୁପର କ୍ଲିନ୍ ଦଳ ବିଶ୍ୱକପ୍ ପ୍ରତିଯୋଗିତାରେ ସାମିଲ ହେବେ। ପିଲାମାନେ, ସ୍ପୋଗୋମି ବିଶ୍ୱକପ୍ ପାରିବେଶିକ ଓ ସାମାଜିକ ସଚେତନତା ସୃଷ୍ଟି କରିବା ସହିତ ବ୍ୟକ୍ତିର ପ୍ରତିବଦ୍ଧତାକୁ ବିକଶିତ କରିଥାଏ। ଏହି କ୍ରୀଡ଼ା ଜୀବନକୁ ଶୃଙ୍ଖଳିତ ଓ ପରିମାର୍ଜିତ କରିଥାଏ ଏବଂ ଦାୟିତ୍ୱବୋଧତାର ସୂଚନା ଦେଇଥାଏ। ପିଲାମାନେ, ଆବର୍ଜନା ଉଠାଇବା ଆମ ସମସ୍ତଙ୍କର ଦାୟିତ୍ୱ ଏବଂ କର୍ତ୍ତବ୍ୟ। ଏହାକୁ ହେୟଜ୍ଞାନ କରିବା କିମ୍ବା ଘୃଣ୍ୟ ଓ ଅସ୍ପୃଶ୍ୟ କାର୍ଯ୍ୟ ଭାବିବା ଠିକ୍ ନୁହେଁ। ସ୍ପୋଗୋମି କ୍ରୀଡ଼ା ବିଶ୍ୱ ପରିମଳ ବ୍ୟବସ୍ଥାର ସୁଧାର ଆଣିବାରେ ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ବିଶ୍ୱରେ ଯେଉଁଭଳି ମହାମାରୀ ଭଳି ରୋଗ ବ୍ୟାପି ଯାଉଛି ସେଥିରୁ ମୁକ୍ତି ପାଇବାକୁ ଏହି କ୍ରୀଡ଼ା ମାଧ୍ୟମରେ ସମସ୍ତଙ୍କୁ ସଚେତନ କରି ଆବର୍ଜନା ସଫେଇ କାର୍ଯ୍ୟରେ ସାମିଲ ହେବାକୁ ଅନୁପ୍ରାଣିତ କରିବ। ପ୍ରତ୍ୟେକ ବିଦ୍ୟାଳୟରେ ଆମକୁ ଏହି ବାର୍ତ୍ତା ପହଞ୍ଚାଇବାକୁ ପଡ଼ିବ ଯେ ସୁସ୍ଥ ଓ ସ୍ୱଚ୍ଛ ପରିମଳ ବ୍ୟବସ୍ଥା ମଣିଷକୁ ଦୀର୍ଘାୟୁ କରିଥାଏ। ଏହି ଖେଳ କେବଳ ସମୁଦ୍ର ବେଳାଭୂମିରେ ସୀମିତ ନ ରହି ବିଭିନ୍ନ ଭୂମିରୂପ ଯଥା ପଥୁରିଆ, ମରୁଭୂମି, କାଦୁଅ ଓ ପଙ୍କୁଆ କଠିନ ସମତଳ ଅଞ୍ଚଳରେ ମଧ୍ୟ ଆବର୍ଜନା ସଫା କରିବାର କାର୍ଯ୍ୟକ୍ରମ ହାତକୁ ନେବା ଦରକାର। ପିଲାମାନେ, ଓଡ଼ିଶାରେ ମଧ୍ୟ ଏହି ଖେଳର ସମ୍ଭାବନା ଅନେକ। ବିସ୍ତୀର୍ଣ୍ଣ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼ ବର୍ଷର ତମାମ ସମୟରେ ଲାଗି ରହିଥାଏ। ପୁରୀର ବେୟାରଫୁଟ୍ ଫାଉଣ୍ଡେସନ ପକ୍ଷରୁ ଏହି ଖେଳକୁ ଆଦୃତ କରିବା ପାଇଁ ପଦକ୍ଷେପମାନ ନିଆଯାଉଛି। ପିଲାମାନେ, ଆମମାନଙ୍କ ମଧ୍ୟରେ ଆବର୍ଜନା ସଫେଇକୁ ନେଇ ରହିଥିବା ସଂକୀର୍ଣ୍ଣ ମନୋଭାବ ଯୋଗୁଁ ସ୍ପୋଗୋମି ଭଳି କାର୍ଯ୍ୟକ୍ରମ ବିଶେଷ ସଫଳ ହୋଇପାରୁନାହିଁ। ଏହି ଆବର୍ଜନା ସଫେଇ କାର୍ଯ୍ୟକ୍ରମକୁ ସ୍ପୋଗୋମି ଭଳି କ୍ରୀଡ଼ାରେ ରୂପାନ୍ତରିତ କରାଯାଇ ଏହି ଲକ୍ଷ୍ୟକୁ ସଫଳ କରିବା ଅଧିକ ସହଜ ହୋଇପାରିବ। ଏହା ହୋଇପାରିଲେ ପିଲାମାନଙ୍କର ଶାରୀରିକ ଯୋଗ୍ୟତା ଠିକ୍ ରହିବା ସହିତ କ୍ରୀଡ଼ାର ବିକାଶ ସମ୍ଭବ ହୋଇପାରିବ।
1: ଶୁଣିଲ ତ ପିଲାମାନେ, ଆସ ଖେଳିବା ଜାପାନର ସ୍ପୋଗୋମି। ତୁମମାନଙ୍କୁ କହିଲେ ସରିତା ମିଶ୍ର। ଏଥର ତୁମମାନଙ୍କ ପାଇଁ ଅଛି ସମବେତ କଣ୍ଠରେ ଶିଶୁ ସଙ୍ଗୀତଟିଏ। କ୍ଷୀରୋଦ ଚନ୍ଦ୍ର ପୋଥାଳଙ୍କ ଗୀତ ରଚନାରୁ ଗାଇଛନ୍ତି ରନ୍ଧୀର ମହନ୍ତ, ନମିତା ଦାସ, ରଶ୍ମିତା ଦାସ ଏବଂ ଜ୍ୟୋତ୍ସ୍ନା ଦାସ।

0: ସୁଗମ ସଙ୍ଗୀତରେ ଅମିତ କୁମାର ଦାସଙ୍କ କଣ୍ଠରେ ଶୁଣୁଥିଲେ ଭକ୍ତି ଗୀତ। ଗୀତ ରଚନା ସନ୍ଥକବି ଭୀମ ଭୋଇ। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ପରେ ପରେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନକ୍ୟୁବେସନ୍ ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆକାଶବାଣୀ ସେ ସମାଚାର ପ୍ରଭାତ କେ ସାଥ ମୈଁ ଫରହତ ନାଜ।

0: ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ ବଜାରରେ ପହଞ୍ଚି ପାରିବ?
1: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
0: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ।
1: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏହା ଏକ ବଡ଼ ସୁଯୋଗ?
0: ନିଶ୍ଚୟ, ଓଡିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
1: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି, ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
0: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
1: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
0: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀ ଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
1: ଯଦି GST, FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ, ସେଥିପାଇଁ କଣ ସହାୟତା ରହିଛି?
0: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
1: ତେବେ ଉଦ୍ୟୋଗ ଗୁଡିକର ଚୟନ କେଉଁ ଆଧାରରେ କରାଯିବ?
0: ଉଦ୍ୟୋଗ ଗୁଡିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
1: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
0: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତା ମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
1: ତେବେ ଆବେଦନ କିପରି କରାଯିବ?
0: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ।
2: ଆବେଦନର ଶେଷ ତାରିଖ 21 ସେପ୍ଟେମ୍ବର 2026।
1: ପୁଣି ଥରେ ମନେ ରଖନ୍ତୁ, 21 ସେପ୍ଟେମ୍ବର 2026।
0: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ ବ୍ରାଣ୍ଡ।
1: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
3: ସଶକ୍ତ ମହିଳା, ସମୃଦ୍ଧ ଓଡିଶା।
4: ଶୁଣୁଥିଲେ ମିଶନ ଶକ୍ତି ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ। ଏଥିରେ ଶୁଣନ୍ତୁ ଓଡ଼ିଆ ଆଲବମ୍ ଗୀତ।
5: ଶୁଣୁଥିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନ୍କ୍ୟୁବେସନ ରିଲେ କରି ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ପ୍ରସାର କରୁଛୁ ବେତାର ଧାରାବାହିକ ନାଟିକା ଘର କରିଥିଲେ। ରଚନା ବଦ୍ରିନାରାୟଣ ମିଶ୍ର, ପ୍ରଯୋଜନା ମୁରଲୀଧର ପଣ୍ଡା।

0: ହଇହ ଶୁଣୁଛ, ହଇହ ଟୁକୁନା ବୋଉ, ଯେତେ ଡାକିଲେ ବି ଓହୋ ଗଳା ଫାଟିଗଲେ ବି ଏ ଶୁଣିବନି, ଶୁଣୁଛ ନା ନାଇଁ?
1: ମତେ ଡାକୁଛ କି?
0: ଯା ହଉ ଭଗବାନ, ଏବେ ଶୁଭିଛି। ହଁ ହଁ, ତୁମକୁ ଡାକୁଛି।

0: ଏଠିକି ଆସ, ତୁମ ସାଙ୍ଗରେ କଥା ଅଛି ପରା।
1: ହଁ ହଁ ଆସିଲି।
0: ଯେତେ ଡାକିଲେ ବି
1: କଣ ପାଇଁ ଏତେ ଜୋରରେ ଡାକ ପଡୁଥିଲା ଶୁଣେ?
0: କଣ ପାଇଁ ବୋଲି ପଚାରୁଛ?
1: ହଁ ହଁ କଣ ପାଇଁ?
0: ଆରେ ବାବା, ତୁମେ ଘରେ ଥାଇ ଯଦି ଜାଣିବ ନାହିଁ, ମୁଁ ବାହାର ମଣିଷଟା କଣ ଜାଣିବି?
1: ମଲା ମଲା ମଲା ମଲା, ତମେ ପୁଣି ବାହାର ମଣିଷ? କିଏ ଏମିତି କହୁଛି ମ? ତମେ ପୁଣି କେବେଠୁ ବାହାର ମଣିଷ ହେଲଣି? ତୁମେ ପରା ଏ ଘରର ମୁରବୀ, ଆଉ ତୁମେ ବାହାର ମଣିଷ କେମିତି ହେଲ ବା?
0: ମାନେ ଏକ୍ଜାକ୍ଟଲି ସେଇଆ ନୁହେଁ ଯେ, ମୋ କହିବା କଥା ହେଲା, ମୁଁ ତ
1: ସବୁବେଳେ ବାହାରେ ବୁଲିଲି, ତେବେ ମୁଁ ବାହାର ମଣିଷ ନୁହେଁ ତ, ଆଉ କଣ ଏଇଆ କହୁଛ ତ?
0: ହଁ ହଁ ହଁ, ଠିକ ସେଇଆ କହୁଥିଲି। ଦେଖ ଯେ, ଦିନକୁ 24 ଘଣ୍ଟା, ଆଉ ଏ 24 ଘଣ୍ଟାରୁ ରାତିରେ ଖାଇବା ଶୋଇବା ସମୟଟା ଛାଡ଼ିଦେଲେ ବାକି ପ୍ରାୟ 14-15 ଘଣ୍ଟା ତ ମୁଁ ଘର ବାହାରେ ରହୁଛି। ସେଇଥିପାଇଁ ମୁଁ ବାହାର ମଣିଷ ବୋଲି ନିଜେ ନିଜକୁ କହୁଥିଲି।
1: ହଉ ହେଲା ହେ ବାହାର ମଣିଷ, ଏଥରକ କଣ ପାଇଁ ଚିତ୍କାର କରୁଥିଲ ଯେ କହିଲ, ମୁଁ ଟିକେ ଶୁଣେ।
0: ମୁଁ ଏଇ ସାଇକେଲ କଥା ପଚାରିବି ବୋଲି ଡାକୁଥିଲି।
1: ଓହୋ, ତୁମ ସାଇକେଲଟା ପାଇଁ ତାହେଲେ ରଡ଼ି ଛାଡ଼ୁଥିଲ ନୁହେଁ?
0: ହଁ, ମୋ ସାଇକେଲଟା ପାଇଁ ୟାକୁ, ମାନେ ମୋ ସାଇକେଲକୁ ତ ମୋ ନକଲି ଶାଳକ ମହାଶୟ ନେଇକି ଛୁ ମାରିଥିଲେ, ପୁଣି ଆମ ଘରକୁ ଏଇ ସାଇକେଲଟା ଲେଉଟି ଆସିଲା କେମିତି?
1: ଶୁଣ, ତୁମକୁ କହିଦଉଛି, ସେ ଚୋରଟାକୁ ମୋର ଭାଇ ବୋଲି ଜମା ପରିଚୟ ଦେବ ନାହିଁ।
0: କାହିଁକି ବା, ସେ ସାଇକେଲ ଚୋରଟା ତୁମ ଭାଇ ନୁହେଁ କି?
1: ସିଏ ମୋର ଦୂର ସମ୍ପର୍କ ମାଉସୀ ପୁଅ ଭାଇ ହବ। ହେଲେ ତୁମେ ଯଦି ସେଇଟାକୁ ସବୁଆଡ଼େ ଡେଙ୍ଗୁରା ପିଟିବ, ଲୋକେ ମୋତେ କଣ କହିବେ କହିଲ?
0: କଣ କହିବେ? ଗୋକୁଳିର ଶାଳକଟା ଚୋର ବୋଲି କହିବେନି ତ, ଆଉ କଣ କହିବେ?
1: ଆରେ ବାବା, ମୁଁ ମାନୁଛି ତାର ଭୁଲ ହେଇଛି, କଣ ଟିକେ ଦରକାର ଥିଲା ବୋଲି ସେ ତୁମ ସାଇକେଲଟା ନେଇଥିଲା, ଆଉ ମୋଠୁ ପଇସା ବି ନେଇଥିଲା। ହେଲେ ତାକୁ ଆଉ
0: ପୁଣି କଣ ହେ, ତାର ଯଦି ନିହାତି ଦରକାର ଥିଲା ତେବେ ତ ମୋତେ ଖୁସିରେ କହିକି ନେଇପାରିଥାନ୍ତା, ଏମିତି ଚୋରଙ୍କ ଭଳିଆ ନେବାରେ କଣ ଦରକାର ଥିଲା କହୁନ।
1: ହଉ, ଦୂର ସମ୍ପର୍କ ହେଲେ ମଧ୍ୟ ମୋର ଭାଇଟା ଯେତେବେଳେ, ମୁଁ ତା ପାଇଁ ଭୁଲ ମାଗି ନେଉଛି, ତାର ଭୁଲ ହେଇଛି, ପୋଲିସରେ ଯେଉଁ ଏତଲାଟା ଦେଇଛ ସେଇଟା ଫେରାଇ ଆଣ ମ।
0: ଏତଲାଟା ଫେରାଇ ଆଣ ବୋଲି ତ କେତେ ସହଜରେ କହିଦେଲ, ହୋଇହେ ସାଇକେଲଟା ନାହିଁ ବୋଲି ଏ ମଣିଷ କେତେ ହଇରାଣ ନ ହୋଇଛି। ନୀତି ଦିନ ଅଫିସକୁ 5 କିଲୋମିଟର ବାଟ ଚାଲି ଚାଲିକି ଯିବା ଆସିବା କରିବାକୁ ପଡ଼ୁଥିଲା ଟି, ଆଉ ପୁଣି ଯେଉଁଦିନ ବଜାର ସଉଦା ପାଇଁ ତୁମର ବରାଦ ହୋଇଥିବ ସେଇଦିନ କଥା ନ କହିବା ଭଲ, ଏ ମଣିଷ ସଉଦା ବେଗ ବୋହି ବୋହି ଅଧ ପ୍ରାଣ।
1: ଜାଣୁଛି ଗୋ ଜାଣୁଛି, ତୁମର ଦୁଃଖ କଷ୍ଟ କଥା କଣ ମୁଁ ଜାଣୁନି ବୋଲି ଭାବୁଛ? ହଇଓ, ମୁଁ ପରା ତୁମର ଅର୍ଦ୍ଧାଙ୍ଗିନୀ, ତୁମକୁ କଷ୍ଟ ହେଲେ କଣ ମୋତେ ବାଧିବ ନାହିଁ? ହେଲେ ଯେଉଁ କଥା ଗଲାଣି ତାକୁ ମନେ ପକାଇ ଲାଭ କଣ ଅଛି ଯେ କହୁନ।
0: ଲାଭ ତ କିଛି ନାହିଁ ବୋଲି ମୁଁ ଜାଣୁଛି, ହେଲେ ଚୋରକୁ ପୋଲିସରେ ନ ଦେଲେ ତାର ସାହସ ବଢ଼ିଯିବ ନା?
1: ହଇଏ, ପୋଲିସରେ ଧରେଇ ଦେଲେ ବେଶୀ ହଇରାଣ ହେବା।
0: ବେଶୀ ହଇରାଣ ହେବା? ହଇଓ, କେମିତି ବେଶୀ ହଇରାଣ ହେବା?
1: ମାନେ ପୋଲିସ ମୋ ଭାଇକୁ ଖୋଜିବ, ତୁମ ସାଇକେଲ ପୁଣି ଥାନାକୁ ଯାଇ ଚିହ୍ନଟ ହେବ, ତାପରେ ଭାଇ ନାଁରେ କେସ୍ ଚାଲିବ। ତେଣୁ ଆମ ଘର କଥାଟା ଘରେ ଯଦି ସମାଧାନ କରିଦେବା, ତାହେଲେ ଏତେ ପୋଲିସ କୋର୍ଟ କଚେରୀର ଝମେଲାରୁ ବଞ୍ଚିଯିବା।
0: ହଁ, ସେଇଟା ବି ସତ କଥା, ଆମ ସାଇକେଲ ତ ଆମ ପାଖକୁ ଆସିଗଲାଣି, ଆଉ ଆମ ଘର ଲୋକ ତାକୁ ନେଇଥିଲା। ଆଚ୍ଛା ଛାଡ଼ ସେ କଥା, ଏବେ କୁହ ସାଇକେଲଟି କେମିତି ମିଳିଲା?
1: ମଲା ମଲା ମଲା, ମୁଁ କ'ଣ କହିବାକୁ ମନା କରୁଛି କି? ତମେ ମୋତେ କେତେବେଳେ କହିବାକୁ ସୁଯୋଗ ଦେଲ ଯେ? ତମେ ତ ନିଜ ଆଡ଼ୁ ଖାଲି ବକବାସ ଚଲେଇଛ।
0: ହଁ, ମୁଁ ତ ଯାହା କହିବି ତାହା ସବୁ ବକବାସ, ଆଉ ତୁମେ ଯାହା କହିବ ସେ ସବୁ ଯାକ ବେଦ ପୁରାଣ।
1: ଛାଡ଼ ହୋଟୁକୁନା ବାପା, କଥାକୁ ଯେତେ ମାଜିବା କଥା ସେତେ ବଢ଼ିବ, ଯାହା ହେବାର ଥିଲା ତ ହେଇଗଲା, ଆମକୁ ଆମ ସାଇକେଲଟା ତ ମିଳିଗଲା, ଆଉ ବାକି ସବୁଠୁ କ'ଣ ମିଳୁଛି ଯେ?
0: ହଉ, ତୁମ କଥା ମାନିଲି, ହେଲେ ଏ ସାଇକେଲ ଲେଉଟା ଉପାଖ୍ୟାନଟି ଏଥର ବର୍ଣ୍ଣନା କରିବା ହେଉ।
2: ବୋଉ ବୋଉ, ବାପା ଆସିଲେଣି କି? ତାହେଲେ ତୁମେ ଅଫିସରୁ ଫେରିଲଣି ବାପା?
0: ଆରେ ଦେଖୁଛୁ ତ ଫେରିଲିଣି, ଆଉ ପୁଣି ପଚାରୁଛୁ କ'ଣ ପାଇଁ ଯେ?
2: କଥା କ'ଣ କି ବାପା, ମୁଁ ତୁମକୁ ତୁମର ଏଇ ସାଇକେଲ ବିଷୟରେ କହିବା ପାଇଁ ଯାଉଥିଲି।
0: ହଁ, ତୋ ବୋଉ ତ କେତେବେଳୁ ଏଇ ସାଇକେଲ ବିଷୟରେ କହିବେ କହିବେ ବୋଲି ଭେଳିକି ଦେଖେ।

0: ଇଏ କ'ଣ କହୁଛନ୍ତି ଆଜ୍ଞା, ଆମ ପବନା 200 ଟଙ୍କା ଦେଇ ସାଇକେଲଟା କିଣିଛି, ମୁଁ ଜମା ମିଛ କହୁନାହିଁ ଆଜ୍ଞା।
1: ମୁଁ କ'ଣ କହିଲି କି ତୁମେ ମିଛ କହୁଛ ବୋଲି? ପୋଲିସ ଆସିଗଲେ ବଳେ ବଳେ ସବୁ ଜଣା ପଡ଼ିଯିବ ଯେ।
0: ସାଇକେଲ କିଣିବାରେ କ'ଣ ଭୁଲ ଅଛି ଆଜ୍ଞା? ଏଥିରେ ପୁଣି ପୋଲିସ କ'ଣ କରିବ?
1: ଆରେ ବାପା ଗିରିଶ, ତୁମେ ବୋଧହୁଏ ଜାଣିନ, କିଛି ଜିନିଷ ଚୋରି କଲେ ଚୋର ଯେତିକି ଦୋଷୀ, ଚୋରି ଜିନିଷ କିଣିବା ଲୋକ ବି ସେତିକି ଦୋଷୀ ହୁଏ।
2: ଆଉ ତୁମେ ବାପାଙ୍କ ଚୋରା ସାଇକେଲଟାକୁ କିଣିଛ,
1: ତେଣୁ ପୋଲିସ ଆସିଲେ ଚୋରକୁ ଧରିବ, ତାପରେ ଚୋରି ମାଲ କିଣିବା ଦୋଷରେ ତୁମକୁ ବି ଧରିବ।
0: ଆରେ ବାବା, ଇଏ କି ଭୁଲ ହେଇଗଲା? ହେ, ୟା ପଛରେ ଏତେ କଥା ଅଛି ବୋଲି କିଏ ଜାଣିଛି? ଠିକ୍ ଅଛି ଗୋକୁଳ ବାବୁ, ଆପଣଙ୍କ ସାଇକେଲ ଆପଣ ପାଇଲେ, ମୁଁ ମୋର ଯାଉଛି, ମୋର ଟଙ୍କା ଫଙ୍କା ଦରକାର ନାହିଁ।
2: ଟଙ୍କା ମାଗୁଥିଲ ଯେ, ନେବନି 200 ଟଙ୍କା?
0: ନାଇଁ ନାଇଁ ଟୁକୁଣା ବାବୁ, ଏ ମସ୍ତ ବଡ଼ ଭୁଲ ହେଇଗଲା, ପୋଲିସ ଧଣ୍ଡାରେ ମୋତେ ପୁରାନ୍ତୁ ନାହିଁ, ମୋର 200 ଟଙ୍କା ଗଲେ ପଛରେ ଯାଉ, ମୁଁ ଯାଉଛି।
1: ଦେଖିଲ ତ ଆମ ଶ୍ରୀମତୀ, ଏଇ ମୂଢ଼ମତୀର କରାମତୀ।